ସମସ୍ତ ତାଳ ଦେଇ ଚାଲିପାରୁଥିବା ବ୍ୟକ୍ତି ଜୀବନରେ କେବେ ହାରେ ନାହିଁ। ଆକାଶବାଣୀ ବ୍ରହ୍ମପୁର ସମୟ ସକାଳ 6 ବାଜିବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିବା ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ଆକାଶବାଣୀ ଦିଲ୍ଲୀରୁ।

କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ଏହି ସୁନ୍ଦର ରଚନାକୁ କଣ୍ଠ ଦେଇଥିଲେ ରାମ ହରି ଦାସ। ପରବର୍ତ୍ତୀ କଣ୍ଠଶିଳ୍ପୀ ଲୁପିତା ମିଶ୍ର। ଶିଳ୍ପୀଙ୍କ କଣ୍ଠରେ ସ୍ନେହଲତା ମହାନ୍ତିଙ୍କ ରଚନା।

ସକଳ ସୃଷ୍ଟିର ତୁମେ ହିଁ କାରଣ, ତୁମେ ହିଁ ଆରମ୍ଭ, ତୁମେ ହିଁ ଅନ୍ତିମ। ରହିଅଛ ତୁମେ ସକଳ ପରାଣେ, ଆଉ କିଏ ଅଛି ତୁମ ପରି ଜଣେ। ନେବି ମୁଁ ଶରଣ କାହା ଶ୍ରୀଚରଣେ, ଆଉ କିଏ ଅଛି ତୁମ ପରି ଜଣେ। ଶୁଣିଲି ଏହି ଭକ୍ତିଗୀତ ସରୋଜିନୀ ପାଣିଗ୍ରାହୀଙ୍କ ରଚନାରୁ, କଣ୍ଠ ଦେଇଥିଲେ ଗଗନ ବିହାରୀ ସ୍ୱାଇଁ। ପରବର୍ତ୍ତୀ କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ। ଶିଳ୍ପୀଙ୍କ କଣ୍ଠରେ ଶୀର୍ଷାନନ୍ଦ ଦାସ କାନୁନଙ୍କ କହି ଭକ୍ତି ରଚନା।

0: କୌଣସି କର୍ମ କଲାବେଳେ ଅଣ୍ଟାରେ ଖୋସି ଦେଉଥିଲେ ବଂଶୀକୁ। ଏହା ଲକ୍ଷ୍ୟ କରି ରାଧିକାଙ୍କ ମନରେ କୌତୂହଳ ଜାତ ହେଲା। ଦିନେ ସେ ଭାବିଲେ ଏ ବଂଶୀ କ'ଣ ତାଙ୍କଠାରୁ ଓ ଗୋପାଙ୍ଗନାମାନଙ୍କ ଠାରୁ ବି ତାଙ୍କର ଅଧିକ ପ୍ରିୟ, ଏହାର ରହସ୍ୟ କ'ଣ? ଶ୍ରୀକୃଷ୍ଣଙ୍କୁ ପଚାରିବାରୁ ସେ ମନ୍ଦ ମନ୍ଦ ହସିଲେ। ରାଧାଙ୍କର ସନ୍ଦେହ ଆହୁରି ଘନୀଭୂତ ହେଲା। ଥରେ କୃଷ୍ଣ ନିଦ୍ରା ଯାଇଥିବା ସମୟରେ ସେ ବଂଶୀକୁ ପଚାରିଲେ, ହେ ମୁରଲୀ, ତୁ କହ କେଉଁଥିପାଇଁ କୃଷ୍ଣଙ୍କର ଏତେ ପ୍ରିୟ ତୁ? ନ କହିଲେ ତତେ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେବି। ବଂଶୀ କହିଲା, ଦେବୀ, ତୁମେ କାହିଁକି ମୋତେ ଈର୍ଷା କରୁଛ? ବଂଶୀ ରାଧିକା ହୋଇପାରିବନି, ତୁମେ ବ୍ରଜବାଳୀ, କୃଷ୍ଣ ମନୋହାରୀ, କୃଷ୍ଣଙ୍କ ପ୍ରତି ତୁମ ପ୍ରେମର ତ ପଟାନ୍ତର ନାହିଁ, ତେବେ ମୋ ପାଇଁ ଏ ପ୍ରଶ୍ନ କାହିଁକି? ପଚାରୁଛ ଯେତେବେଳେ ତେବେ କହୁଛି। ମୋ ଦେହରେ ସତ ଛିଦ୍ର, ଏଇ ଛିଦ୍ର ଦେଇ ମୁଁ ମୋର ସର୍ବସ୍ୱ ହରାଇ ଦେଇ ନିଶ୍ୱ ହୋଇଯାଇଛି। ମୋର ନିଜର ବୋଲି ଆଉ କିଛି ନାହିଁ, ମୁଁ ସମ୍ପୂର୍ଣ୍ଣ ସମର୍ପିତ। ସେଥିପାଇଁ ସେ ମୋତେ ତାଙ୍କ ଓଠର ସ୍ପର୍ଶ ଦିଅନ୍ତି। ତାଙ୍କର ଏତେ ପ୍ରିୟ ହେବାର କାରଣ, ତାଙ୍କ ହାତରେ ରହିବା ପାଇଁ ମୁଁ ନିଜକୁ ନିଶ୍ୱ କରିଦେଇଛି। ରାଧା ନିଜର ଭୁଲ ବୁଝିପାରିଲେ। ବଂଶୀ, ତୁ ଧନ୍ୟ, ପ୍ରିୟ ପାଇଁ ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପଣ କରିଦେଇଥିବାରୁ ତୁ ତାଙ୍କର ଏତେ ପ୍ରିୟ।
1: ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ସୁଲୋଚନା ଦାସ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 73ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

0: ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ରାୟଗଡ଼ା କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେବା ସହ ଗୁଳୁଗୁଳି ମଧ୍ୟ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: साधना शर्मा। अथ वार्ताः। प्रधानमन्त्री नरेन्द्र मोदी अवदत् यत् आधुनिके विश्वस्मिन् सामुद्रिकशक्तिः राष्ट्रस्य सामरिकप्रभावस्य प्रमुखा आधारः अस्ति। कोलकातायां श्यामप्रसाद मुखर्जी जलपोतस्थात्रे तेन स्वदेश निर्मिताः त्रयः नौसैनिकपोताः INS दुनागिरी, INS संशोधकः, INS अग्रयश्च भारतीय नौसेनायै समर्पिताः।

0: ପିପୁଲ୍ସ ପଦ୍ମନ ଆକାଶବାଣୀ ପଡ଼କାଷ୍ଟ ସିରିଜ୍ର ଅଷ୍ଟମ ଭାଗରେ ଶୁଣିବେ ଶ୍ରୀ ମୋହନ ନାଗଙ୍କ ସମ୍ପର୍କରେ ଆକାଶବାଣୀ ଦିଲ୍ଲୀରୁ ରାତି 7:25। କୃଷି ସଂସାର କାର୍ଯ୍ୟକ୍ରମ ରହିଛି କ୍ଷମା କରିବେ ରାତି 7:45। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 8:15। ଓଡ଼ିଆ ଲଘୁ ସଙ୍ଗୀତ ଶୁଣିବେ ରାତି 8:30। ଇଏ ଥିଲା ଆଜିର ଏବଂ ସେଥିରେ ରାତି 10:00 ଶୁଣିବେ ଗୀତ କଜଲ କାର୍ଯ୍ୟକ୍ରମ ଏବଂ ରାତି 10:30 ପ୍ରଚାର କରିବୁ ଓଡ଼ିଆ କଥା ଚିତ୍ରର ଗୀତ। ଇଏ ଥିଲା ଶ୍ରୋତାବନ୍ଧୁ ଆଜିର କିଛି କାର୍ଯ୍ୟକ୍ରମ ସୂଚନା। ପରବର୍ତ୍ତୀ କାର୍ଯ୍ୟକ୍ରମ
1: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର 3 ଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରେ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ

0: ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 ମିଟର ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100x200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କ ଭାତ ଆଲୋଚନା କରିଛନ୍ତି ଡକ୍ଟର ସୁଧାଂଶୁ ଶେଖର ମିଶ୍ର।
2: ଆମ ଶରୀର ମଧ୍ୟରେ ରକ୍ତ ଏକ ଆବଦ୍ଧ ପ୍ରଣାଳୀ ମଧ୍ୟରେ ପ୍ରବାହିତ ହୁଏ। ହୃତ୍ପିଣ୍ଡର ସଙ୍କୋଚନ ଯୋଗୁଁ ଧମନୀ ମଧ୍ୟ ଦେଇ ରକ୍ତ ଶରୀରର ପ୍ରତ୍ୟେକ କୋଣ ଅନୁକୋଣକୁ ପ୍ରବାହିତ ହୋଇଥାଏ। ଏହି ପ୍ରବାହ ଧମନୀର ପାର୍ଶ୍ୱବେଷ୍ଟନୀ ଉପରେ ଏକ ଚାପ ପ୍ରୟୋଗ କରିଥାଏ। ଧମନୀର ପାର୍ଶ୍ୱବେଷ୍ଟନୀର ନମନୀୟତା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସ ପାଏ, ତେଣୁ ରକ୍ତର ଚାପ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଏ। କେତେକ ଚର୍ବିଜାତୀୟ ପଦାର୍ଥ ରକ୍ତନଳୀର ଭିତର ପାଖରେ ଜମିଯିବାରୁ

ଏହି ପ୍ରବାହ ଧମନୀର ପାର୍ଶ୍ୱବେଷ୍ଟନୀ ଉପରେ ଏକ ଚାପ ପ୍ରୟୋଗ କରିଥାଏ। ଧମନୀର ପାର୍ଶ୍ୱବେଷ୍ଟନୀର ନମନୀୟତା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସ ପାଏ, ତେଣୁ ରକ୍ତର ଚାପ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଏ। କେତେକ ଚର୍ବିଜାତୀୟ ପଦାର୍ଥ ରକ୍ତନଳୀର ଭିତର ପାଖରେ ଜମିଯିବାରୁ

0: ଉପରୁ ଅପସାରଣ କରିଥାନ୍ତି। ପ୍ରାୟ 4-6 ମାସ ମଧ୍ୟରେ ଏହା ପୂର୍ବାବସ୍ଥାର ନିକଟତର ହୁଏ। ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବର ପରିମାଣ ଓ ସ୍ଥାନ ଉପରେ ରୋଗ ଲକ୍ଷଣ ଏବଂ ଅଗ୍ରଗତି ନିର୍ଭର କରେ। ଅର୍ଦ୍ଧାରିକ ସ୍ଥଳରେ ପୁଟାମେନ୍ ଏବଂ ନିକଟବର୍ତ୍ତୀ ଇଣ୍ଟର୍ନାଲ୍ କ୍ୟାପ୍ସୁଲରେ ରକ୍ତକ୍ଷରଣ ହୁଏ। ଟେମ୍ପୋରାଲ୍ ପ୍ୟାରାଇଟାଲ୍ ଏବଂ ଫ୍ରଣ୍ଟାଲ୍ ଲୋବ୍ର ଶ୍ୱେତ ସ୍ତରରେ ଥାଲାମସ୍ ପନ୍ସ ବା ଅନୁମସ୍ତିଷ୍କରେ ମଧ୍ୟ ରକ୍ତସ୍ରାବ ହୋଇପାରେ। ମୋଟା ଅତିପୁଷ୍ଟ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଟ ଜଣେ ପୁରୁଷ ବ୍ୟକ୍ତି ହଠାତ୍ ଅଚେତ ହୋଇଗଲେ ମସ୍ତିଷ୍କର ରକ୍ତସ୍ରାବ ବୋଲି ସନ୍ଦେହ କରାଯାଏ। ବେଳେବେଳେ ଏହି ରକ୍ତକ୍ଷରଣ ଧୀରେ ଧୀରେ ହେଲେ ରୋଗର ଲକ୍ଷଣ ଦେଖାଦେବାକୁ ପ୍ରାୟ 24 ଘଣ୍ଟା ଲାଗିଯାଏ। ମସ୍ତିଷ୍କର ସୁପ୍ତ ଅଞ୍ଚଳର ଛୋଟ ଛୋଟ ରକ୍ତସ୍ରାବ ହେଲେ ତାହା ଜଣା ନ ପଡ଼ିପାରେ। ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବ କୃଷ୍ଣକାୟମାନଙ୍କଠାରେ ଅଧିକ ଦେଖାଯାଏ। ଏହା ସାଧାରଣତଃ ବ୍ୟକ୍ତିର ଜାଗ୍ରତ ଅବସ୍ଥାରେ ହୁଏ। ଉଚ୍ଚ ରକ୍ତଚାପ ଯେକୌଣସି କାରଣରୁ ହୋଇପାରେ, ଯଥା କିଡ଼ନୀର ରୋଗ, ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କର ଅସନ୍ତୁଳିତ କ୍ଷରଣ, ଗର୍ଭଜନିତ ବିଷକ୍ରିୟା ଅଥବା ଭୀଷଣ ଉତ୍ତେଜନା। ରକ୍ତକ୍ଷରଣ ଅଧିକ ହେଲେ ବ୍ୟକ୍ତି ଅଚେତ ହୋଇଯାଏ, ଶରୀରର ଅଧିକ ଅଚଳ ହୋଇଯାଏ ଏବଂ ଦେଖୁ ଦେଖୁ ଏହା ବଢ଼ିବାରେ ଲାଗେ। ଅନେକ କେତେକ ରୋଗୀ କେବଳ ମୁଣ୍ଡ ବ୍ୟଥା ବା ମୁଣ୍ଡ ଭିତରେ ଏକ ଅସାଧାରଣ ଅନୁଭୂତି ହେବାର କହନ୍ତି। କିଛି ମିନିଟ୍ ମଧ୍ୟରେ ମୁହଁ ବଙ୍କା ହୋଇଯାଏ, କଥା କହିବା ବାଧାପ୍ରାପ୍ତ ହୁଏ, ଗୋଡ଼ ଓ ହାତ ଦୁର୍ବଳ ହୋଇଯାଏ, ଆଖି ଦୁଇଟି ବିପରୀତ ଦିଗକୁ ବୁଲିଯାଏ। କ୍ରମେ କ୍ରମେ ରୋଗୀଟି ଅଚେତନ ଅବସ୍ଥା ଆଡ଼କୁ ଯାଏ, ନିଶ୍ୱାସ ପ୍ରଶ୍ୱାସ ଅନିୟମିତତା ଦେଖାଯାଏ ଏବଂ ରୋଗୀଟି ବିଚଳିତ ହୁଏ। ସେ କ୍ଷେତ୍ରରେ ମୁଣ୍ଡ ବ୍ୟଥା ନ ହୋଇ କେବଳ ହାତ ବା ଗୋଡ଼ ଦୁର୍ବଳ ହୋଇପାରେ। ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ପ୍ରାୟ ହୋଇଥାଏ। କେବଳ ଶତକଡ଼ା 10 ଭାଗ କ୍ଷେତ୍ରରେ ବାତ ମାରିପାରେ। ଅଣ୍ଟାରେ ଛୁଞ୍ଚି ଫୋଡ଼ି ମସ୍ତିଷ୍କ ସୂଷମା ରସ ସଂଗ୍ରହ କରି ତାହାର ପରୀକ୍ଷା କଲେ ମସ୍ତିଷ୍କର ରକ୍ତସ୍ରାବ ହୋଇଥିବା ଜଣାପଡ଼େ। ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ ରକ୍ଷା ସମ୍ଭବ। ରକ୍ତଚାପର ନିୟନ୍ତ୍ରଣ, ଶ୍ୱାସକ୍ରିୟା, ହୃଦଯନ୍ତ୍ର ତଥା ମସ୍ତିଷ୍କ ମଧ୍ୟସ୍ଥ ଚାପ ସନ୍ତୁଳନ ଏହି ରୋଗର ଚିକିତ୍ସା ଅଟେ। କେତେକ ସ୍ଥଳରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼େ। ରକ୍ତଚାପର ଅତ୍ୟଧିକ ହ୍ରାସ ଘଟିଲେ ମସ୍ତିଷ୍କର ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ପରୀକ୍ଷା ଦ୍ୱାରା ଜଣାଯାଇଛି ଯଦି ମସ୍ତିଷ୍କର ରକ୍ତ ସଞ୍ଚାଳନ 3 ମିନିଟ୍ରୁ ଅଧିକ ସମୟ ବନ୍ଦ ହୋଇଯାଏ ତେବେ ସ୍ନାୟୁକୋଷ ଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ। ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ ଆଲୋଚନା କରିଥିଲେ ଡକ୍ଟର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା ଏବଂ ଓଡ଼ିଶା ସହିତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ଶେଉପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତକାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟ।

0: ପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା
1: ଥାଲାମସ୍ ପନ୍ସ ବା ଅନୁମସ୍ତିଷ୍କରେ ମଧ୍ୟ ରକ୍ତସ୍ରାବ ହୋଇପାରେ। ମୋଟା ଅତିପୁଷ୍ଟ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଟ ଜଣେ ପୁରୁଷ ବ୍ୟକ୍ତି ହଠାତ୍ ଅଚେତ ହୋଇଗଲେ ମସ୍ତିଷ୍କର ରକ୍ତସ୍ରାବ ବୋଲି ସନ୍ଦେହ କରାଯାଏ। ବେଳେବେଳେ ଏହି ରକ୍ତକ୍ଷରଣ ଧୀରେ ଧୀରେ ହେଲେ ରୋଗର ଲକ୍ଷଣ ଦେଖାଦେବାକୁ ପ୍ରାୟ 24 ଘଣ୍ଟା ଲାଗିଯାଏ। ମସ୍ତିଷ୍କର ସୁପ୍ତ ଅଞ୍ଚଳର ଛୋଟ ଛୋଟ ରକ୍ତସ୍ରାବ ହେଲେ ତାହା ଜଣା ନ ପଡ଼ିପାରେ। ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବ କୃଷ୍ଣକାୟମାନଙ୍କଠାରେ ଅଧିକ ଦେଖାଯାଏ। ଏହା ସାଧାରଣତଃ ବ୍ୟକ୍ତିର ଜାଗ୍ରତ ଅବସ୍ଥାରେ ହୁଏ। ଉଚ୍ଚ ରକ୍ତଚାପ ଯେକୌଣସି କାରଣରୁ ହୋଇପାରେ, ଯଥା କିଡ଼ନୀର ରୋଗ, ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କର ଅସନ୍ତୁଳିତ କ୍ଷରଣ, ଗର୍ଭ
0: କରିବା ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନଷ୍ଟକ୍ଠାରେ ଆମେରିକା ଏବଂ ଇରାନ୍ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ
1: ମୁଣ୍ଡ ବ୍ୟଥା ବା ମୁଣ୍ଡ ଭିତରେ ଏକ ଅସାଧାରଣ ଅନୁଭୂତି ହେବାର କହନ୍ତି। କିଛି ମିନିଟ୍ ମଧ୍ୟରେ ମୁହଁ ବଙ୍କା ହୋଇଯାଏ, କଥା କହିବା ବାଧାପ୍ରାପ୍ତ ହୁଏ, ଗୋଡ଼ ଓ ହାତ ଦୁର୍ବଳ ହୋଇଯାଏ, ଆଖି ଦୁଇଟି ବିପରୀତ ଦିଗକୁ ବୁଲିଯାଏ। କ୍ରମେ କ୍ରମେ ରୋଗୀଟି ଅଚେତନ ଅବସ୍ଥା ଆଡ଼କୁ ଯାଏ, ନିଶ୍ୱାସ ପ୍ରଶ୍ୱାସ ଅନିୟମିତତା ଦେଖାଯାଏ ଏବଂ ରୋଗୀଟି ବିଚଳିତ ହୁଏ। ସେ କ୍ଷେତ୍ରରେ ମୁଣ୍ଡ ବ୍ୟଥା ନ ହୋଇ କେବଳ ହାତ ବା ଗୋଡ଼ ଦୁର୍ବଳ ହୋଇପାରେ। ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ପ୍ରାୟ ହୋଇଥାଏ। କେବଳ ଶତକଡ଼ା 10 ଭାଗ କ୍ଷେତ୍ରରେ ବାତ ମାରିପାରେ। ଅଣ୍ଟାରେ ଛୁଞ୍ଚି ଫୋଡ଼ି ମସ୍ତିଷ୍କ ସୂଷ୍ମା ରସ ସଂଗ୍ରହ କରି ତାହାର ପରୀକ୍ଷା କଲେ ମସ୍ତିଷ୍କର ରକ୍ତସ୍ରାବ ହୋଇଥିବା ଜଣାପଡ଼େ। ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ ରକ୍ଷା ସମ୍ଭବ। ରକ୍ତଚାପର ନିୟନ୍ତ୍ରଣ, ଶ୍ୱାସକ୍ରିୟା, ହୃଦଯନ୍ତ୍ର ତଥା ମସ୍ତିଷ୍କ ମଧ୍ୟସ୍ଥ ଚାପ ସନ୍ତୁଳନ
0: ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନ୍ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ
1: ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ, ରୋଗୀ ଅଚେତ ହୋଇଯାଏ, ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
2: ଆମର ଶସ୍ୟରେ ଶୁଣୁଥିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ। ଆଲୋଚନା କରିଥିଲେ ଡକ୍ଟର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପରାମର୍ଶ ଦିଆଯାଇଛି, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। CBSE ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ABC ନେଟ୍ ପରୀକ୍ଷା ଏବଂ ଓଡ଼ିଶା ସହିତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଉପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତ କାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକି କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ପଞ୍ଜୀକୃତ ହୋଇଥିଲା। ଏହି ମାମଲାରେ CBI ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକି କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026

0: ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 158 ରନ୍ ସ୍କୋର କରିଥିଲା। ସେଫାଳି ବର୍ମା ସର୍ବାଧିକ 31 ରନ୍ ସ୍କୋର କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5 ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2 ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜିର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ ସ୍ପେନ୍ 4-0 ଗୋଲ୍ରେ ସାଉଦି ଆରବକୁ ପରାସ୍ତ କରିଛି। 2 ମ୍ୟାଚ୍ରୁ ସ୍ପେନ୍ 4 ପଏଣ୍ଟ ହାସଲ କରିଥିବା ବେଳେ ସାଉଦି ଆରବ ମାତ୍ର 1 ପଏଣ୍ଟ ହାସଲ କରିଛି। ଆଜି ଗ୍ରୁପ୍ ଜିରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ।

କରି ଦିନ 10ଟା ଦିନ 3ଟା ବାଜି 10 ମିନିଟ୍ରେ ପଞ୍ଚମ ଭାଗରେ ଶୁଣିବେ ଡକ୍ଟର ପୁନିଆମୂର୍ତ୍ତି ନାଟେଶ୍ୱରଙ୍କ ସମ୍ପର୍କରେ। ଅପରାହ୍ନ 5ଟା ବାଜି 10 ମିନିଟ୍ ଷଷ୍ଠ ଭାଗରେ ଶୁଣିବେ ଶ୍ରୀ ବିଜନାଥନ କାମାକୋଟିଙ୍କ ସମ୍ପର୍କରେ। ସନ୍ଧ୍ୟା 6ଟା 10 ମିନିଟ୍ ସପ୍ତମ ଭାଗରେ ଶୁଣିବେ ଶ୍ରୀ ଅଶୋକ କୁମାର ହାଲଦାରଙ୍କ ସମ୍ପର୍କରେ ଏବଂ ରାତି 7ଟା 25 ମିନିଟ୍ ଅଷ୍ଟମ ଭାଗରେ ଶୁଣିବେ ଶ୍ରୀ

ଟ୍ରେନ୍ ନାଟେ ଝାଙ୍କ ସମ୍ପର୍କରେ ଅପରାହ୍ନ 5:10 ଷଷ୍ଠ ଭାଗରେ ଶୁଣିବେ ଶ୍ରୀ ବିଜନାଥନ କାମାକୋଟିଙ୍କ ସମ୍ପର୍କରେ, ସନ୍ଧ୍ୟା 6:10 ସପ୍ତମ ଭାଗରେ ଶୁଣିବେ ଶ୍ରୀ ଅଶୋକ କୁମାର ହାଲଦାରଙ୍କ ସମ୍ପର୍କରେ ଏବଂ ରାତି 7:25 ଅଷ୍ଟମ ଭାଗରେ ଶୁଣିବେ ଶ୍ରୀ

ಶ್ರೋತೃಂದು ಕಾರ್ಯಕ್ರಮ ಸುನಲಿ ವಿವಿಧ ಭಾರತಿ ಕೇಂದ್ರರು ಆಕಾಶವಾಣಿಯ ವಿವಿಧ ಭಾರತಿ ಕೇಂದ್ರರು ಸುನಲಿ ಕಾರ್ಯಕ್ರಮ ಸುನಿಶ್ಚಿತಿ ಆಕಾಶವಾಣಿ ಬ್ರಹ್ಮಪುರ ಕೇಂದ್ರ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ବର୍ତ୍ତମାନ ଆସନ୍ତୁ ଶୁଣିବା କିଛି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଗୀତାଞ୍ଜଳିରେ କଥାଚିତ୍ର ଅଭିଳାଷା ମଜରୁ ସୁଲତାନଙ୍କ ଗୀତ ରଚନା ଆଦି ବର୍ମନଙ୍କ ସଙ୍ଗୀତ ଗୀତଟିରେ କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର

କାର୍ଯ୍ୟକ୍ରମର ଶେଷରେ ଶୁଣିଲେ ଶିବରାଣୀ ମହାପାତ୍ରଙ୍କ କଣ୍ଠରେ ଏହି ଗୀତ। ଶେଷ ହେଲା ସୁଗମ ସଙ୍ଗୀତର ଏହି କାର୍ଯ୍ୟକ୍ରମ। ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଏବଂ ପ୍ରସାର ଭାରତୀୟ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ। ଉପସ୍ଥାପନରେ ଅଛନ୍ତି ଚନ୍ଦନା ମିଶ୍ର ଏବଂ ଅରୁନ୍ଧତୀ ପାଢ଼ୀ।

0: କୁସଂସ୍କାରକୁ ସମାଜରୁ ଲୋପ କରିବା ପାଇଁ ଆମ ଶ୍ରୋତା ଭଉଣୀମାନଙ୍କୁ ସଚେତନ କରାଇବା?
1: ଜାଣିଛୁ, ଆମ ଜେଜେମା ସେଇ ଦିନଠୁ ସିଏ ପୁରା ଦୃଢ ନିଷ୍ପତ୍ତି ନେଲେ ଯେ ନାଇଁ ଆଉ କେବେ ସେ କାହା କଥାରେ ଆକ୍ଷେପ କରିବେନି। ସେ ବି ବହୁତ ଦୁଃଖ କଲେ ସେଦିନ, ଦୁଃଖ କରିବା ପରେ ବି ଆଉ କଣ ହେଇପାରିବ। ଚାକିରିଟା ଯୋଉଟାକି ଆଜିକାଲିର ମଣିଷର ସ୍ୱପ୍ନ, ସେଇ ସ୍ୱପ୍ନଟା ତାର ଧୂଳିସାତ ହେଇଗଲା। ତାପରେ ଯାଇକି ମୋ ଜେଜେମାର ଚେତା ଆସିଲା ଯେ ଏଇଟା କରିବା ଦ୍ୱାରା କେତିକି ସେ ଅସୁବିଧା ହେଲା।
0: ଆମେ ଏଇ ବିଷୟରେ ଆଲୋଚନା କରୁ କରୁ ଆମ ଶ୍ରୋତା ଭଉଣୀମାନଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରିବା ପାଇଁ ଭୁଲି ଯାଇଛେ। ଚାଲ ପ୍ରଥମେ ତାକୁ ଆମେ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରିବା।
2: ଶ୍ରୋତା ଭଉଣୀ, ଆସନ୍ତୁ ଆରମ୍ଭ କରିବା ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ମହିଳା ମହଲ।
1: ଶ୍ରୋତା ଭଉଣୀ ନମସ୍କାର। ଆଜିର ଏଇ ଯୋଉ ଅନ୍ଧବିଶ୍ୱାସ କୁସଂସ୍କାର ଏ ସମ୍ପର୍କରେ ଆମର ଆଲୋଚନା ଶୁଣିବା। ଆଲୋଚନାର ବିଷୟ ଆଜି ଆମେ ରଖିଛୁ ରୂଢ଼ିବାଦୀ ଚିନ୍ତାଧାରା ସାମାଜିକ ପ୍ରଗତିର ପ୍ରତିବନ୍ଧକ।
0: ହଁ ଶ୍ରୋତା ଭଉଣୀ, ରୂଢ଼ିବାଦୀ ଚିନ୍ତାଧାରା, ସମୟ ବଦଳିଛି, ଆମେ ବି ଅନେକ ପରିମାଣରେ ବଦଳିଛେ, ଅନେକ ପ୍ରକାର ସୁବିଧା ସୁଯୋଗ ବି ପାଇଛେ, କିନ୍ତୁ ଆମ ଚିନ୍ତାଧାରା ଏବେ ବି ସେଇ ପୁରୁଣା କାଳରେ ରହିଯାଇଛି। ଏକଥା ନୁହଁ ଯେ ପୁରୁଣା କାଳରେ ଥିବା ନୀତି ନିୟମ ଆମ ପାଇଁ ଖରାପ, ସେହି ସବୁ ନୀତି ନିୟମ ପଛରେ କିଛି କାରଣ ରହିଛି, କିନ୍ତୁ ଯେଉଁ ନୀତି ନିୟମକୁ ଆମେ ମାନିବା କଥା ତାକୁ ଆମେ ଅନ୍ଧବିଶ୍ୱାସ ଭାବେ ଗ୍ରହଣ କରିବା ବା ନିଜ ରୂଢ଼ିବାଦୀ ଚିନ୍ତାଧାରାର ପରିବର୍ତ୍ତନ ନ କରିବା ଆମକୁ ଆଗକୁ ବଢ଼ିବାକୁ ଦିଏ ନାହିଁ। ତେଣୁ ଏସବୁର ପରିବର୍ତ୍ତନ ନିହାତି ଆବଶ୍ୟକ। ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି
1: ଭଉଣୀ ରାଜେଶ୍ୱରୀ ପାଣିଗ୍ରାହୀ।
0: ତାହେଲେ ଅରୁନ୍ଧତୀ ଅପା ଆଲୋଚନା ଶୁଣି ନେବା।
1: ହଁ ମ୍ୟାଡ଼ାମ ନମସ୍କାର, ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ବର୍ତ୍ତମାନ ଆମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ ରୂଢ଼ିବାଦୀ ଚିନ୍ତାଧାରା କହିଲେ ଆମେ କ'ଣ ବୁଝିବା?
2: ମାନବ ସଭ୍ୟତାର ଇତିହାସ ହେଉଛି ପ୍ରଗତି ଓ ନୂତନ ଚିନ୍ତାଧାରାର ଇତିହାସ। ଚକ୍ର ଆବିଷ୍କାର ଠାରୁ ଆରମ୍ଭ କରି ଅନ୍ତରୀକ୍ଷ ଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ଯାତ୍ରା ଅଗ୍ରଗତି ପଛରେ ରହିଛି ନୂତନ ଭାବନାକୁ ଗ୍ରହଣ କରିବାର ସାହସ। କିନ୍ତୁ ଯେତେବେଳେ ମଣିଷ ପୁରୁଣା ପରମ୍ପରା ରୀତିନୀତି ଓ ଧାରଣାକୁ ତାହାର ଯଥାର୍ଥ

0: ମଧ୍ୟ ପ୍ରୋତ୍ସାହିତ କରେ। ଆଜି ମଧ୍ୟ କେତେକ ବ୍ୟକ୍ତି ଏ ପର୍ଯ୍ୟନ୍ତ ଜାତୀୟ ଧର୍ମ ଆଧାରରେ ମଣିଷକୁ ଭିନ୍ନ ଭାବରେ ଦେଖନ୍ତି, ଯାହାଦ୍ୱାରା କି ଗୋଟିଏ ସୁସ୍ଥ ଓ ସମାନତାତ୍ତ୍ୱିକ ସମାଜ ଗଢ଼ି ହୁଏନି, କାରଣ ଏଥିରେ ଗୋଟିଏ ବାଧା ସୃଷ୍ଟି ହୁଏ। ଏକ ସମାଜ ସେତେବେଳେ ଆଗକୁ ବଢ଼େ, ପ୍ରଗତି କରେ, ଯେତେବେଳେ ସମସ୍ତଙ୍କୁ ସମାନ ଅଧିକାର ଓ ସମ୍ମାନ ମିଳେ।
1: ମ୍ୟାଡାମ, ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ପ୍ରତି ରୂଢ଼ିବାଦୀ ଚିନ୍ତାଧାରାର ମନୋଭାବ କ'ଣ?
0: ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ପ୍ରତି ମଧ୍ୟ ରୂଢ଼ିବାଦୀ ମନୋଭାବ ବହୁ ସମୟରେ ବିରୋଧ ସୃଷ୍ଟି କରେ। ଏକ ସମୟରେ ନୂତନ ଆବିଷ୍କାରକୁ ଅସ୍ୱୀକାର କରାଯାଉଥିଲା ଏବଂ ତାହା ପଛରେ କାରଣ ଥିଲା ଭୟ। ରୂଢ଼ିବାଦ ସବୁବେଳେ ପ୍ରଶ୍ନକୁ ଭୟ କରେ, ପରିବର୍ତ୍ତନକୁ ଭୟ କରେ। କିନ୍ତୁ ଆଜି ସମୟ ବଦଳିଛି ସମସ୍ତଙ୍କର ମାନସିକତା। ତାଦ୍ୱାରା ଆମେ ବୁଝିପାରୁଛୁ ଯେ ବିଜ୍ଞାନ ଓ ପ୍ରଯୁକ୍ତି ଆମ ଜୀବନକୁ ସହଜ, ସୁନ୍ଦର ଓ ଉନ୍ନତ କରିଛି। ତେଣୁ ପରିବର୍ତ୍ତନକୁ ଭୟ ନ କରି ତାହାକୁ ବୁଝିବା ଓ ଗ୍ରହଣ କରିବା ଆବଶ୍ୟକ।
1: ମ୍ୟାଡାମ, ବର୍ତ୍ତମାନ କୁହନ୍ତୁ, ଯୁବପିଢ଼ିର ଚିନ୍ତାଧାରା ଉପରେ ରୂଢ଼ିବାଦର କିପରି ପ୍ରଭାବ ପଡ଼େ?
0: ରୂଢ଼ିବାଦ ଯୁବପିଢ଼ିର ସୃଜନଶୀଳତା ଓ ସ୍ୱାଧୀନ ଚିନ୍ତାକୁ ସୀମିତ କରିଦେଇଥାଏ। ଯୁବପିଢ଼ି ସ୍ୱପ୍ନ ଦେଖିବାକୁ ଭଲ ପାଏ ଏବଂ ସ୍ୱପ୍ନ ଦେଖିବାର ବୟସରେ ଥାଏ। ରୂଢ଼ିବାଦ ସେମାନଙ୍କୁ ଡେଣା କାଟିଦିଏ, ଫଳରେ ସେମାନଙ୍କ ସୃଜନଶୀଳତା, ସ୍ୱପ୍ନ ଓ ନବଚିନ୍ତନ ସୀମିତ ହୋଇଯାଏ। ଏହା ସାହସ ସ୍ଥାନରେ ଭୟ ଏବଂ ସ୍ୱାଧୀନତା ସ୍ଥାନରେ ନିର୍ଭରଶୀଳତା ସୃଷ୍ଟି କରେ।
1: ସାମାଜିକ ସଂସ୍କାର ଆନ୍ଦୋଳନ ଗୁଡ଼ିକ ରୂଢ଼ିବାଦ ବିରୋଧରେ କିପରି ସଫଳ ହୋଇଛି ସେ ବିଷୟରେ କୁହନ୍ତୁ।
0: ହଁ, ନିଶ୍ଚିତ ଭାବରେ ଏହାର ଏକ ନିଚ୍ଛକ ଏବଂ ଜୀବନ୍ତ ଉଦାହରଣ ହେଉଛି ଆମର ସମାଜର

0: ମଧ୍ୟରେ ଅସମାନତା ଅନ୍ଧବିଶ୍ୱାସ ଝିଅମାନଙ୍କ ଶିକ୍ଷା ପ୍ରତି ଅନିଚ୍ଛା ଏବଂ ସାମାଜିକ କୁପ୍ରଥା ଏହିସବୁ ବିବାଦର ଉଦାହରଣ।
1: ଶେଷରେ ଆମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ, ରୂଢ଼ିବାଦୀ ଚିନ୍ତାଧାରା ସାମାଜିକ ପ୍ରଗତିର ପ୍ରତିବନ୍ଧକ, ଏହି ଉକ୍ତିକୁ ଆପଣ କିପରି ସମର୍ଥନ କରନ୍ତି?
2: ହଁ, ମୁଁ ଏହି ଉକ୍ତିକୁ ଦୃଢ଼ ଭାବରେ ସମର୍ଥନ କରେ। କାରଣ ରୂଢ଼ିବାଦୀ ଚିନ୍ତାଧାରା ମଣିଷକୁ ଅତୀତର ଶୃଙ୍ଖ ମଧ୍ୟ ପ୍ରୋତ୍ସାହିତ କରେ। ଆଜି ମଧ୍ୟ କେତେକ ବ୍ୟକ୍ତି ଏ ପର୍ଯ୍ୟନ୍ତ ଜାତୀୟ ଧର୍ମ ଆଧାରରେ ମଣିଷକୁ ଭିନ୍ନ ଭାବରେ ଦେଖନ୍ତି, ଯାହାଦ୍ୱାରା କି ବିକାଶକୁ ବାଧା ଦେଇଥାଏ। ଇତିହାସ ସାକ୍ଷୀ ଅଛି, ଯେଉଁ ସମାଜ ପରିବର୍ତ୍ତନକୁ ଗ୍ରହଣ କରିଛି ସେହି ସମାଜ ଉନ୍ନତିର ଶିଖରକୁ ପହଞ୍ଚିଛି। ତେଣୁ ଯଦି ଆମେ ଏକ ପ୍ରଗତିଶୀଳ, ସମାନତାମୂଳକ ଓ ଆଧୁନିକ ସମାଜ ଗଢ଼ିବାକୁ ଚାହୁଁ, ତେବେ ରୂଢ଼ିବାଦର ଅନ୍ଧକାରରୁ ବାହାରି ଜ୍ଞାନ, ତର୍କ ଓ ମାନବିକତାର ଆଲୋକକୁ ଗ୍ରହଣ କରିବାକୁ ହେବ।
1: ମ୍ୟାଡ଼ାମ୍, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଏବଂ ଏହି ରୂଢ଼ିବାଦୀ ଚିନ୍ତାଧାରା କେମିତି ସାମାଜିକ ପ୍ରଗତିର ପ୍ରତିବନ୍ଧକ ସାଜୁଛି ସେ ଉପରେ ଅନେକ ତଥ୍ୟ ପ୍ରଦାନ କଲେ। ତେଣୁ ଆପଣଙ୍କୁ ଆମ ମହିଳା ମହଲା କାର୍ଯ୍ୟକ୍ରମ ତରଫରୁ ତଥା ଆମ ଶ୍ରୋତାଭୂମିମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।

0: ଶ୍ରୋତା ଭଉଣୀ, ଆଲୋଚନାଟି ତ ଶୁଣିଲେ, ଏଥର ନିଜ ମାନସିକତାରେ ପରିବର୍ତ୍ତନ ଆଣନ୍ତୁ। ଅନେକ ରୂଢ଼ିବାଦୀ ଚିନ୍ତାଧାରା ଏବେ ବି ଆମ ସମାଜରେ ରହିଛି, ଏଇ ଯେମିତି ପୁଅ ଜନ୍ମ କଲେ ଆମକୁ ପିଣ୍ଡ ଦେବ, ଝିଅ ଜନ୍ମ ଚୁଲି ମୁଣ୍ଡକୁ, ପୁଅ ଜନ୍ମ ରାଜଦାଣ୍ଡକୁ। ଏଭଳି ଚିନ୍ତାଧାରା ଗୁଡ଼ିକ ନାରୀ ଶିକ୍ଷା, ନାରୀ ପ୍ରଗତିର ବିରୁଦ୍ଧରେ ଯାଏ।
1: ହଁ ଚନ୍ଦନା, ଏଇ ଚିନ୍ତାଧାରା ଯୋଗୁଁ, ଏଇ କୁସଂସ୍କାର ଯୋଗୁଁ ନାରୀମାନେ ପୂର୍ବେ ମଧ୍ୟ ଅବଦମିତ ହେଇକି ରହୁଥିଲେ, ଆଉ ଏବେ ମଧ୍ୟ କିଛି କାଂଶରେ, ମୁଁ ତ କହିବିନି ପୁରା ରହୁଛନ୍ତି, କିଛି କାଂଶରେ ନ୍ୟୁନ ଦୃଷ୍ଟିରେ ଦେଖାଯାଉଛି ଏବେ ମଧ୍ୟ। ତଥାପି ବି ଇତିହାସ ପୃଷ୍ଠାରୁ ଯଦି ଆମେ କିଛି ଶିଖିବା, ବହୁତ ଗୁଡ଼ିଏ କୁପ୍ରଥା ବର୍ତ୍ତମାନ ଲୋପ ହେଇ ଆସିଲାଣି, ଯେମିତିକି ସତୀଦାହ ପ୍ରଥା, ବାଲ୍ୟ ବିବାହ ଆଉ ବିଧବା ବିବାହ ପ୍ରଥା। ଏଇ ଯେଉଁ କୁସଂସ୍କାର ଆମ ସମାଜକୁ ଜାବୁଡ଼ି

0: ଚିନ୍ତା ହେଉ ଆଗକୁ ବଢ଼ୁ। ଏକଥା ନୁହଁ ଯେ କୁସଂସ୍କାର କହି ଆମେ ଆମ ସଂସ୍କାର ଠାରୁ ଦୂରେଇ ଯିବା, କିନ୍ତୁ ଯୋଉ କୁସଂସ୍କାର ଆମ ଭିତରେ ରହିଯାଇଛି, ଏଇ ଯେମିତି ଆମେ ଜ୍ୱର ହେଇଗଲା ମାଙ୍କ ପାଖକୁ ନେଇଯାଉ ଝାଡ଼ିବା ପାଇଁ, ସେଇ ବିଶ୍ୱାସ ସେମାନେ ରଖିଥାନ୍ତୁ, ଭକ୍ତି ରଖିଥାନ୍ତୁ, ନେଇକି ଯାଆନ୍ତୁ, କିନ୍ତୁ ତା ସହିତ ଡାକ୍ତରଙ୍କ ପରାମର୍ଶ ନେବା ବି ନିହାତି ଆବଶ୍ୟକ। ତ ଏଭଳି କ୍ଷେତ୍ରରେ ଆମେ ଉଭୟକୁ ନେଇକି ଚାଲିବାକୁ ପଡିବ, କିନ୍ତୁ ସଂସ୍କାରକୁ ଆପଣାର କରିବା, କୁସଂସ୍କାରକୁ ନୁହେଁ।
1: ମୁଁ ତ କହିବି ଚନ୍ଦନା, ଯଦି ଗୋଟିଏ ପ୍ରଥା ଯୋଉଟାକି କାହାର କିଛି ନଷ୍ଟ କରୁନି ବା ନିଜର ବି କିଛି ନଷ୍ଟ କରୁନି, ସେ ପ୍ରଥାଟା ଯଦି ଆମେ ମାନିଦେବା, ବଡ଼ମାନେ କହୁଛନ୍ତି କି ମାନିଦେବା, କିଛି ଅସୁବିଧା ନାହିଁ ମୋ ମତରେ।
0: ନିଶ୍ଚୟ ଏହା ତ ଆମ ଜୀବନକୁ ଶୃଙ୍ଖଳିତ କରିବ, ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ, କିନ୍ତୁ ଏକଥା ଆମେ ଧ୍ୟାନ ଦେବା ଯେ କୁସଂସ୍କାରକୁ କେବେ ବି ଆପଣା କରିବାନି।
1: ହଁ, ତା ତ ପୁରା ସତ କଥା, ତଥାପି ବି ଏମିତି କିଛି ଗୋଟେ କରିବାନି ଯୋଉଟାକି ଆମର ଶାଳୀନତା ଆମର ସଂସ୍କାରକୁ ତଳେ ପକେଇବ।
0: ଆଧୁନିକ ହବା, କିନ୍ତୁ ଆଧୁନିକତା ନାଁରେ ଉଗ୍ର ଆଧୁନିକତାକୁ ଆପଣାର କରିବାନି, ଏଇଆ କହିବାକୁ ଚାହୁଁଛ?
1: ହଁ, ପୁରାପୁରି ଠିକ କଥା।
0: ହଁ, ଏଥିପାଇଁ ତ ଆମକୁ ହିଁ ସଚେତନ ହବାକୁ ହେବ, ଆମ ଗୃହିଣୀ ମାନଙ୍କୁ ସଚେତନ ହବାକୁ ହେବ, ମହିଳାମାନଙ୍କୁ ସଚେତନ ହବାକୁ ହେବ,
1: ବିଶେଷ କରି ମାଆକୁ ସଚେତନ ହେବାକୁ ହେବ।
0: ନିଶ୍ଚୟ, କାରଣ ମା ଦ୍ୱାରା ଶିଖିଥିବା ଶିକ୍ଷା ସଂସ୍କାର ହିଁ ଶିଶୁର ଭବିଷ୍ୟ ଗଢେ। ଏଠି ଆଉ ଗୋଟେ ବିଷୟରେ ବି ଆମକୁ ସଚେତନ ହବାକୁ ହବ,
1: ଏତେ ଗୁଡା କଥା ହେଲେ ତ ଚନ୍ଦନା ଆଉ ଏବେ ତମେ କୋଉ ବିଷୟରେ ସଚେତନ କଥା କହୁଛ?
0: ଦେଖ ଅରୁନ୍ଧତୀ ବାପା, ଏ ପର୍ଯ୍ୟନ୍ତ ଆମେ ଆମ ଶ୍ରୋତା ଭଉଣୀଙ୍କୁ କହି ଆସିଛୁ

0: ଶ୍ରୋତା ଭଉଣୀ, ଅନ୍ଧବିଶ୍ୱାସ ଓ କୁସଂସ୍କାର ବିଷୟରେ ସଚେତନ ହେଲେ, ଏଇ ଯୋଉ କାଳବୈଶାଖୀର ଘଡ଼ଘଡ଼ି ବା ବିଜୁଳି ପ୍ରତି ଆମେ ସଚେତନ ହେଲେ, ସଚେତନତା ଆମ ଜୀବନର ଏକ ନିହାତି ଆବଶ୍ୟକ ପଦକ୍ଷେପ, ଆଉ ଏ କଥା ଗୃହିଣୀମାନେ ବିଶେଷ କରି ବୁଝିବା ଦରକାର। ଆଶା କରୁଛୁ ଆପଣମାନେ ଏସବୁକୁ ଭଲ ଭାବେ ମନେ ରଖିବେ ଆଉ ନିଜ ଜୀବନ କ୍ଷେତ୍ରରେ ଆକୁ ସଠିକ୍ ଭାବେ ପ୍ରୟୋଗ କରିବା ପାଇଁ ଚେଷ୍ଟା କରିବେ।
1: ଚନ୍ଦନା, ଦେଖ ଆମେ କେତେ ସମୟ କଥା ହେଲେଣି, ଘଣ୍ଟାକୁ ଟିକେ ଦେଖିବା, ତାପରେ ତ ଏମିତି କେତେ କଥା ହେବା ନା।
0: ମୁଁ ବୁଝିଗଲି ତମେ କହିବା ପାଇଁ ଚାହୁଁଛ, ଆମ ଶ୍ରୋତା ଭଉଣୀଙ୍କ ସହ ଗପଗପୁ ଆମ ଯିବା ସମୟ ଆସିଗଲାଣି। କାର୍ଯ୍ୟକ୍ରମକୁ ତାହେଲେ ଏଇଠି ଶେଷ କରିବା।
1: ଶ୍ରୋତା ଭଉଣୀ, ଆଗାମୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହ ସାକ୍ଷାତ ହେବ କିଛି ନୂଆ ବିଷୟବସ୍ତୁକୁ ନେଇ। ସେତେବେଳେ ଯାଏ ବିଦାୟ ନେଇ ରହୁଛୁ।
0: ନମସ୍କାର।

ରଖିବା ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଆଉ ଖାସ୍ ସେଇଥିପାଇଁ ଆମ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖିଛୁ ଶିଶୁଙ୍କର ବିଭିନ୍ନ ରୋଗ ଏବଂ ତାର ଚିକିତ୍ସା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ June 24 ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲି କୋଡ଼ ହେଲା 0680। ଫୋନ୍ ନମ୍ବର 2 22205 21 ଏବଂ ଅନ୍ୟଟି 22226 21। ମନେ ରହିଲା ତ? June 24 ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ସୁଣିଲେ ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ଚନ୍ଦନା ମିଶ୍ର ଏବଂ ଅରୁନ୍ଧତୀ ପାଢ଼ୀ। ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର। ସମୟ ବର୍ତ୍ତମାନ ଦିନ 12:00। ପ୍ରଚାର କରୁଛୁ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ।

0: ଡକ୍ଟର ଜୟଶଙ୍କର ଭାରତ ଓ ମଙ୍ଗୋଲିଆ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ବୃଦ୍ଧି ନେଇ ଆଶା ବ୍ୟକ୍ତ କରିଛନ୍ତି। ଏହି ଗସ୍ତ କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଙ୍ଗୋଲିଆର ନେତୃତ୍ୱଙ୍କ ସହ ଆଲୋଚନା କରିବେ ଓ ତାଙ୍କ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଏବଂ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦକ୍ଷିଣ କୋରିଆ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୋ ୟୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାରେ ଜେଜୁ ସମ୍ମିଳନୀରେ ଶାନ୍ତି ଏବଂ ପ୍ରଗତି ସମ୍ପର୍କିତ ପ୍ରସଙ୍ଗ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। କତାରର ଏକ ପ୍ରାକୃତିକ ଗ୍ୟାସ୍ ରପ୍ତାନୀ ଭିତ୍ତିଭୂମି ସ୍ଥଳରେ ବିସ୍ଫୋରଣ ଘଟି 54 जन गुरुतर आहत हुई बेले 18 जन निखोज।
1: बिल्कुल सही बात है, हमारे श्रोता बहुत अच्छे से बात कहते हैं, लिखते हैं कि उन्हें एक कविता बचपन से पसंद है और कविता का वो कहते हैं सिंहासन हिल उठे वाली कविता उन्हें पसंद है। उसके बारे में
0: क्षतिर परिमाण ये पर्यंत आकलन करिबा संभव हो नथिया बेले प्रकृत आहतों संख्या पर जना पड़ो बोली सेठाकर आभ्यंतरण मंत्रालय पक्ष कहुई। विस्फोरण कारण जानवा लगी तदंत आरंभ हो। ଘଟଣାସ୍ଥଳରେ ନିଖୋଜ ଲୋକମାନଙ୍କୁ ଠାବ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। ଆମେରିକା ଓ ଇରାନ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ଶେଷ ହେବା ପରେ ତୈଳ ଯୋଗାଣ ପ୍ରତିବନ୍ଧକ ଦୂର ହୋଇ ଇରାନର ତୈଳ ରପ୍ତାନୀ ବୃଦ୍ଧି ପାଇବା ଆଶା କରାଯାଉଛି। ତେବେ ଅଶୋଧିତ ତୈଳ ମୂଲ୍ୟ ଇତିମଧ୍ୟରେ 3% ପର୍ଯ୍ୟନ୍ତ ହ୍ରାସ ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ 2% ଅଧିକ ହ୍ରାସ ପାଇ ବ୍ୟାରେଲ୍ ପିଛା $79 ପାଖାପାଖି ହୋଇଛି।

0: ଥରେ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପ୍ରକ୍ରିୟା ଗସ୍ତ ଆମେରିକା ଇରାନ୍ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା ସମ୍ବାଦ ଶେଷ ହେଲା
1: Good afternoon. This is Akashvani and I am Valsa Williams with the

0: ଅତ୍ୟ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ତା ପୂର୍ବରୁ ଏହି ବିଜ୍ଞାପନ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଓଡ଼ିଶା ଭିନ୍ନ ଭିନ୍ନ, କେଉଁଠି ବନ୍ୟା ପ୍ରବଣ ଜିଲ୍ଲା, କେଉଁଟା ବାତ୍ୟା ପ୍ରବଣ ଜିଲ୍ଲା, କେଉଁଟା ମରୁଡ଼ି ପ୍ରବଣ ଜିଲ୍ଲା, ତେଣୁ ଆବଶ୍ୟକତା ଏବଂ ତା ସାଙ୍ଗରେ ସାଙ୍ଗରେ ସେ ଜିଲ୍ଲାର ସ୍ୱାଭାବିକ ପାଣିପାଗ ଚରିତ୍ରକୁ ନେଇକରି ଜିଲ୍ଲାର ମଧ୍ୟ ବୈଠକମାନେ ହେବ ଏବଂ ସେମାନେ ତାଙ୍କର ଜିଲ୍ଲାର ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ।
0: ରାଜ୍ୟସଭା ନିର୍ବାଚନରେ କ୍ରସ୍ଫୋଟିଂ ଅଭିଯୋଗ ନେଇ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆଗତ ଆବେଦନକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି। ଗତ ମାର୍ଚ୍ଚ ମାସରେ ହୋଇଥିବା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କ୍ରସ୍ଫୋଟିଂ ନେଇ ବାଚସ୍ୱତିଙ୍କ ପାଖରେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା। ବାଚସ୍ୱତି ଶ୍ରୀମତୀ ପାଢ଼ୀ କହିଛନ୍ତି ଆବେଦନପତ୍ରଗୁଡ଼ିକରେ ପ୍ରକ୍ରିୟାଗତ ତ୍ରୁଟି ଏବଂ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଆବଶ୍ୟକ ପ୍ରମାଣର ଅଭାବ ରହିଛି। ଯେଉଁ ତଥ୍ୟ ଆଧାରରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ତାହାର କୌଣସି ପ୍ରମାଣ ଦାଖଲ କରାଯାଇ ନାହିଁ। ବିଜେଡି ପକ୍ଷରୁ 8 ଜଣ ଏବଂ କଂଗ୍ରେସ ପକ୍ଷରୁ 3 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଏହି ଆବେଦନପତ୍ର ଦାଖଲ ହୋଇଥିଲା। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଯୋଗୁଁ ବିଜେଡି ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରାଜିତ ହୋଇଥିଲେ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ପରୀକ୍ଷା ପୂର୍ବରୁ ଟେଲିଗ୍ରାମ ଏଭଳି ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ କହିଛି ବ୍ୟାପକ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତାକାଲି ପୁରୀ ଟାଉନ୍ହଲ୍ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ 11:00 ସମୟରେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ଗମନାଗମନ ସୁବିଧା, ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ। ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟ ଅଗ୍ରଗତି ନେଇ ଆଇନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଏବଂ ବୁଦ୍ଧିଜୀବୀମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବଦ୍ରି ପାହାଡ଼ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା କହିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, କ୍ଲାମ୍ବରମାଇନ୍, ଟିଫିନ୍ ବୋମା ଏବଂ ମାଓ ପୁସ୍ତିକା ଆଦି ରହିଛି। ଗ୍ରାମାଞ୍ଚଳ ସହରାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଡିଜିଟାଲ୍ ଶିକ୍ଷାର ପ୍ରସାର ନେଇ ଭଦ୍ରକ ଜିଲ୍ଲାରେ କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ବିକାଶଧାରା ଓଡ଼ିଶା ସାରା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର

ନିଜର ଭବିଷ୍ୟତ ସଫଳ କରିବାକୁ ଚାହୁଁଛି ବା ନିଜର ଭବିଷ୍ୟତ ଉଜ୍ଜଳ କରିବାକୁ ଚାହୁଁଛି, ତାହେଲେ ତା ପାଖରେ ଡିଗ୍ରୀ ସହିତ ସ୍କିଲ ଦୁଇଟା ଯାକ ଇକ୍ୱାଲ କ୍ୱାଣ୍ଟିଟିରେ ରହିଥିବା ଆବଶ୍ୟକ। ଏହା ଥିଲା ମୋର ଓପିନିୟନ ଡିଗ୍ରୀ ଆଉ ସ୍କିଲ୍ସକୁ ନେଇ।

0: ଆଜି ଆମ ସହ ଅଛନ୍ତି ଡକ୍ଟର ସରିତା ପଣ୍ଡା, ଯିଏକି ନିଜ ପରିଶ୍ରମ, ସ୍କିଲ ଓ ଶିକ୍ଷା ଦ୍ୱାରା ନିଜର ରାସ୍ତା ଗଢିଛନ୍ତି। ଚାଲନ୍ତୁ ତାଙ୍କୁ ସ୍ୱାଗତ କରିବା ଆମର କାର୍ଯ୍ୟକ୍ରମକୁ ଏବଂ ଆଜିର ବିଷୟରେ ଟିକେ ଅଧିକ ଚର୍ଚ୍ଚା କରିବା। ମ୍ୟାଡାମ ନମସ୍କାର, ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ମୋର ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର, ନିରାମୟ ଜୀବନର କାମନା ଏବଂ ପିଲାମାନଙ୍କୁ ଆଶୀର୍ବାଦ।
0: ବହୁତ ସୁନ୍ଦର ମ୍ୟାଡାମ, ଆପଣ ନିଜ ବିଷୟରେ କିଛି କୁହନ୍ତୁ ଆଉ ଆପଣଙ୍କ ଏଜୁକେସନାଲ ବ୍ୟାକଗ୍ରାଉଣ୍ଡ ସମ୍ପର୍କରେ କିଛି କୁହନ୍ତୁ।
1: ମୁଁ ହେଉଛି ଜଣେ ସମାଜସେବୀ, ମୋର ଏଜୁକେସନ ହେଉଛି ମୁଁ ଜଣେ ସିମ୍ପଲ ଗ୍ରାଜୁଏଟ ଆଉ ଡିପ୍ଲୋମା ହେଲ୍ଥ ସାଇନ୍ସ ଆଉ ହର୍ବାଲିଜିମ ଉପରେ କରିଛି।
0: ଆଚ୍ଛା ମ୍ୟାଡାମ, ଆପଣଙ୍କ ମତରେ ଡିଗ୍ରୀ ଆପଣଙ୍କ କ୍ୟାରିୟର ଗଢିବାରେ କେତେ ସହାୟକ ହୋଇଛି?
1: ମୋ ଜୀବନର 44 ବର୍ଷ ପର୍ଯ୍ୟନ୍ତ ଡିଗ୍ରୀ ମୋତେ କିଛି ବି ହେଲ୍ପ କରିନି। ମୋତେ ବର୍ତ୍ତମାନ 55 ବର୍ଷ ବୟସ, ଏଇ 11 ବର୍ଷ ଭିତରେ ମୁଁ ମୋ କାମ ଆରମ୍ଭ କରିଛି ଆଉ ମୋତେ ଡିଗ୍ରୀ କିଛିଟା ସହାୟ ହେଇଛି।
0: ଆଚ୍ଛା, ଡିଗ୍ରୀ ସହିତ ଆପଣଙ୍କର କେଉଁ ସ୍କିଲ ଉପରେ ଅଧିକ ଗୁରୁତ୍ୱ ଦେଲେ ଆପଣ ସେଇ ସ୍କିଲକୁ ନେଇକି କାମ କରିଛନ୍ତି ଆଉ ଏତେ ଆଗକୁ ଆସିଛନ୍ତି?
1: ପ୍ରଥମ କଥା ମୁଁ କହିବି, ମୁଁ ମାଟିପାତ୍ରକୁ ନେଇ କାମ କରିଛି, ସେଥିରେ ମାଟିର ମଣିଷ ଉପାଧି ପାଇଛି। ଆୟୁର୍ବେଦ ଉପରେ କାମ କରିଛି, ମୋର ଗୋଟେ ଇଣ୍ଡଷ୍ଟ୍ରି କରିଛି, ସରକାରଙ୍କର ସ୍ୱୀକୃତି ପ୍ରାପ୍ତ ହୋଇ ସମାଜରେ ସୁସମ୍ପର୍କ ପ୍ରତିଷ୍ଠା ଉଦ୍ଦେଶ୍ୟରେ ମୁଁ ମୋର କନସେପ୍ଟାଲ ଗିଫ୍ଟ ପ୍ୟାକ୍ କରିଛି ଆଉ ମୁଁ ଗୋଟେ ପବ୍ଲିକେସନ ହାଉସ୍ କରିଛି। ସବୁ ଉପରେ ଶିକ୍ଷା, ସ୍ୱାସ୍ଥ୍ୟ, ସାହିତ୍ୟ, ପରମ୍ପରା, ସୌନ୍ଦର୍ଯ୍ୟ, ତା ଉପରେ ମୁଁ ଗପ ଗୁଡ଼ିଏ ଲେଖେ ବା ବିଭିନ୍ନ ପ୍ରକାର ପୁସ୍ତକ ଲେଖେ, ତାର ମୋର ପବ୍ଲିକେସନ ହାଉସ୍ ବି ରହିଛି। ଏ

0: ବହୁତ ସୁନ୍ଦର, ବେଳେ ବେଳେ କିଛି ଜଣଙ୍କୁ ରିପ୍ଲାଏ ନ ଦେଇକି ବି ନିଜ କାମ ମାଧ୍ୟମରେ ସେମାନଙ୍କ ପାଟି ବନ୍ଦ କରାଯାଇ ପାରିବ। ଆଚ୍ଛା ମ୍ୟାଡମ, ଡିଗ୍ରୀ ଥିଲେ ମଧ୍ୟ କିଛି ସ୍କିଲ ନଥାଏ, ସେମାନଙ୍କୁ ଆପଣ କଣ ଆଡଭାଇସ ଦେବେ?
1: ନାଇଁ ଦେଖନ୍ତୁ, ସ୍କିଲଟା ନିହାତି ଜରୁରୀ। ଖାଲି ସ୍କିଲ ଥିଲେ ଆମେ ଆଗକୁ ବଢ଼ିପାରିବା, ସ୍କିଲ ମାନେ ରୋଜଗାରକ୍ଷମ, କିନ୍ତୁ ସ୍କିଲ ନଥାଇକି ଡିଗ୍ରୀ ଥିଲେ ବହୁତ ଅସୁବିଧା ଆଜିକାଲିକା ସମୟରେ। ଆପଣ ଦେଖୁଛନ୍ତି କେତେ କେତେ କମ୍ପାନୀ କେତେ ପିଲାଙ୍କୁ ଛଟେଇ କରୁଛନ୍ତି, ପିଲାଙ୍କୁ ଚାକିରି ନାହିଁ, କାହିଁକି ନା ସେମାନେ କମ୍ପାନୀ କ'ଣ ଚାହେଁ, ସେମାନେ କମ୍ପାନୀର ସମସ୍ୟା ସମାଧାନ କରିବେ, କମ୍ପାନୀ ଆଗକୁ ନେବେ। ତେଣୁ ଗୋଟେ କଥା ପରା ମୁଁ କହିଲି, ଯଦି ଖାଲି ଆମେ ଥିଓରି ଜାଣିବା ପ୍ରାକ୍ଟିକାଲ ନଥିବ ତାହେଲେ ଆମେ କେମିତି ଆଗକୁ ବଢ଼ିବା? ତେଣୁ ସ୍କିଲ ଖାଲି ଥିଲେ ବଢ଼ିପାରିବା, ରୋଜଗାରକ୍ଷମ ହେଇପାରିବା, ଅନେକ ଲୋକଙ୍କୁ ରୋଜଗାର ଦେଇପାରିବା, ଆଉ ଆମେ ବହୁତ କିଛି କରିପାରିବା, କିନ୍ତୁ ଖାଲି ଡିଗ୍ରୀ ଥିଲେ ଆଜିକାଲି ବହୁତ ଅସୁବିଧା, ସେ ସମୟ ନାହିଁ।
0: ପୁଅମାନେ ସେମାନେ କିଛି ନା କିଛି ସେମାନଙ୍କ ପାଖରେ ସ୍କିଲ୍ସ ଥାଏ, ସେମାନେ ଆଗକୁ ବଢ଼ିଯାନ୍ତି, କୋଉଠି ନା କୋଉଠି ଜବ୍ କରନ୍ତି ବା କାମ କରନ୍ତି। କିନ୍ତୁ ସ୍ପେଶାଲି ଯୋଉ ଝିଅମାନେ ଥାନ୍ତି ସେମାନେ କେବଳ ନିଜର ପଢ଼ାରେ ହିଁ ଟାଇମ୍ ସ୍ପେଣ୍ଡ କରନ୍ତି, ତ ଆଜିକାର ସମୟରେ ଝିଅମାନଙ୍କ ପାଖରେ ସ୍କିଲ୍ କେତେ ମାତ୍ରାରେ ରହିବା ଆବଶ୍ୟକ?
1: ଝିଅମାନଙ୍କ ପାଖରେ ସ୍କିଲ 100% ଥିବା ଉଚିତ, କାହିଁକି ନା ସ୍କିଲ ଦୁଇ ପ୍ରକାର, ଗୋଟେ ହେଲା ଆମର ଲାଇଫ ସ୍କିଲ, ଗୋଟେ ପ୍ରଫେସନାଲ ସ୍କିଲ। ଲାଇଫ ସ୍କିଲ କ'ଣ? ଆମେ ରୋଷେଇ ବାସଠୁ ଘର ଚଳେଇବାଠୁ ଆଜି ଇମେଲ କରିବା, ଡକ୍ୟୁମେଣ୍ଟ ଲେଖିବା, ଆପ୍ଲିକେସନ ଲେଖିବା, ଟିକେଟ କରିବା, କୋଉଠିକି ଯିବା, କୋଉଟା କ'ଣ ସବୁ ଜାଣିବା, GST ଫାଇଲ କରିବା, ଯଦି ବେସିକ ନିଡ୍ ଯୋଉଟା, ସେଟା ତ ନିହାତି ଆବଶ୍ୟକ, ପୁଅ ନାହିଁ ଝିଅ ନାହିଁ ସମସ୍ତେ ଜାଣିବେ। କିନ୍ତୁ ଆମେ ଯୋଉ କହୁଛେ ଦୁଇଟା ଦୁଇ କୂଳକୁ ହିତ ବୋଲି ଯୋଉ କହୁଛେ, ଝିଅମାନଙ୍କ ଉପରେ ଦେଶର ରାଷ୍ଟ୍ରର ବିକାଶ ବହୁତ ନିର୍ଭର କରୁଛି, ତେଣୁ ଝିଅମାନେ ସବୁ ଜାଣିବେ।

0: ନିର୍ଭର କରୁଛି। ଆମର ଶାସ୍ତ୍ରୀଜୀ ସେ ଗୋଟେ ଏଡ଼େ ବଡ଼ ରାଜନୀତିରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ, ଲାଲବାହାଦୁର ଶାସ୍ତ୍ରୀ ସେ ଗୋଟେ ଷଷ୍ଠ ପ୍ରାରଦ ପାଠ ପଢ଼ିଥିଲେ, ଷଷ୍ଠ ପାଠ ପଢ଼ିଥିଲେ। ତେଣୁ ପାଠଟା ଏଜୁକେସନଟା ଏଠି ମାନେ ସ୍କିଲ ଯେତେ ଦରକାର, ଏଜୁକେସନ କମ୍ ହେଲେ ବି ଚଳିବ। ଆମେ ନିଜେ ଦେଖିଛେ, ବହୁତ ଲୋକ ଦେଖିଛେ, ଏବେ ଦେଖିବେ ମା କରୋନା ସମୟରେ ଯେତେବେଳେ ଗରିବ ପିଲାମାନେ ସବୁ ତାଙ୍କର ଖାଇବାକୁ ନଥିଲା, କାରଣ ତାଙ୍କ ବାପା ମା ଆମକୁ ଯାଇପାରୁନଥିଲେ, ତାଙ୍କ ପାଖରେ ଗୋଟେ ମୋବାଇଲ ବି ନଥିଲା, ସେମାନେ କାଠୁ ମୋବାଇଲ ମାଗିକିରି ଘରେ ଯେଉଁ କାଠ ଥିଲା ତାକୁ ଜଏନ କରି ଟେବୁଲ କରିକି ସେମାନେ ଗୋଟେ ଆରମ୍ଭ କଲେ। ତାଙ୍କର ସେ ସ୍କିଲ ଥିଲା, ତାଙ୍କର ସେ ଆରମ୍ଭ କଲେ ଗୋଟେ କିଛି ଗୋଟେ ରିଲ୍ଟେ କରିବା ବା ସୋସିଆଲ ମିଡ଼ିଆ ମାଧ୍ୟମରେ କିଛି ପ୍ରଚାର କରିବା, ସେମାନେ କଲେ, ତାଙ୍କର ଏତେ ଭାଇରାଲ ହେଲା। ତାପରେ ସେମାନେ ତାଙ୍କର ଗୋଟେ ଚ୍ୟାନେଲ ଖୋଲିକି ବି ବହୁତ ଭଲ ଭଲ ଜିନିଷ ସେମାନେ ସବୁ ସ୍ପ୍ରେଡ୍ କରୁଛନ୍ତି, ଭଲ ଇନକମ୍ କରୁଛନ୍ତି। ତେଣୁ ସ୍କିଲ ଥିଲା ସବୁ କିଛି କରିପାରିବା, କିନ୍ତୁ ତା ଯଦି ଏଜୁକେସନ ଟିକେ ରହିଲା ଆହୁରି ବେଟର।
1: ଆଜ୍ଞା, ମାନେ ସ୍କିଲଟା ନିହାତି ଭାବରେ ଦରକାର, କିନ୍ତୁ ତା ସହିତ ଆମର ଏଜୁକେସନ ଡିଗ୍ରୀ ତା ସହିତ ଦୁଇଟା ଯାକକୁ ବାଲାନ୍ସ କରିକି ଯଦି ଯିବା ଆମେ ଲାଇଫରେ ବହୁତ ଆଗକୁ ଯାଇପାରିବା। ଆଚ୍ଛା ମ୍ୟାଡମ, ଆପଣଙ୍କ ଜୀବନରେ ଏମିତି କୌଣସି ଅନୁଭବ ଅଛି ଯୋଉଠି ଆପଣ ଆପଣଙ୍କ ସ୍କିଲକୁ ନେଇକି ଗୋଟେ ବହୁତ ଭଲ ସୁଯୋଗ ପାଇଛନ୍ତି?
0: ମୁଁ ଆମ ଘରେ ଆୟୁର୍ବେଦର ପ୍ରଚାର ପ୍ରସାର ଥିଲା, ଆୟୁର୍ବେଦକୁ ବହୁତ ଆମର ସପୋର୍ଟ କରୁଥିଲେ ପିଲାମାନେ, ଆମେ ଦେଖୁଛୁ ସବୁ ଆୟୁର୍ବେଦ।

0: ଅନ୍ୟ ସରକାରଙ୍କର ସାହାଯ୍ୟ ନିଅ, ଦେଖିବ ତୁମେ ଆଗକୁ ବଢ଼ିଲେ ତୁମେ କେଡ଼େ ସୁନ୍ଦର ସ୍ୱାବଲମ୍ବୀ ହେବ, ତୁମେ ଗୋଟେ ପରିଚୟ ପାଇବ, ଆଉ ତୁମେ ଦେଶ ଜାତିକୁ ଆଗେଇ ନେବ, ଆଉ ଯୁଗରେ ଗୋଟେ ପରିବର୍ତ୍ତନ ଆସିବ, ୱିଦାଉଟ୍ ସ୍କିଲ୍ କିଛି ହବନି।
1: ଆଜ୍ଞା ମ୍ୟାଡମ୍, ଆପଣ ବହୁତ ସୁନ୍ଦର କଥାରେ କହିଲେ। ତା ଛଡ଼ା ଆମର ଗଭର୍ଣ୍ଣମେଣ୍ଟ ମଧ୍ୟ, ଆମର ସରକାର ମଧ୍ୟ ବହୁତ ସାରା ସ୍କିମ୍ ବାହାର କରିଛନ୍ତି, କିନ୍ତୁ କିଛି ଲୋକ ଜାଣିପାରୁନାହାନ୍ତି। ଯେମିତି ଧରି ନିଅନ୍ତୁ ପିଏମ୍ କେ ଭି ୱାଇ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ବା ଓଏସ୍ଡିଏ ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି, ବହୁତ ସାରା ସୁଯୋଗ ଦେଇଛନ୍ତି, କିନ୍ତୁ କିଛି ଲୋକ ଜାଣିପାରୁନାହାନ୍ତି, ଯାହାଦ୍ୱାରା ସେମାନେ ନିଜ ଭିତରେ ଥିବା ସ୍କିଲ୍କୁ ଡେଭଲପ୍ କରିପାରୁନାହାନ୍ତି। ଆମର ଯୋଉ ଶ୍ରୋତାମାନେ ଶୁଣୁଛନ୍ତି, ସେମାନଙ୍କୁ ବି ଅନୁରୋଧ ଯେ ଆମର ସରକାର ଯାହା ଯାହା ବି ସ୍କିଲ୍ ଗୁଡ଼ାକ ବାହାର କରିଛନ୍ତି ସ୍କିଲ୍ ଡେଭଲପମେଣ୍ଟ କରିବା ପାଇଁ, ସେଗୁଡ଼ିକ ସେମାନେ ଜାଣନ୍ତୁ, ସେ ଦିଗରେ ଆଗକୁ ବଢ଼ନ୍ତୁ। ମ୍ୟାଡାମ୍, ସମୟ ତ ହେଇସାରିଲାଣି, କିନ୍ତୁ ବିଦାୟ ନେବା ପୂର୍ବରୁ ମୋର ଶେଷ ପ୍ରଶ୍ନ ଆପଣଙ୍କ ପାଇଁ ରହିବ ଯେ ଏହି କ୍ଷେତ୍ରରେ ଶିକ୍ଷକଙ୍କ ଦକ୍ଷତା କେତେ ରହିବା ଉଚିତ, ଆଉ ସେଥିପାଇଁ ସେମାନେ କଣ କରିବା ଦରକାର?
0: ଦେଖନ୍ତୁ, ଶିକ୍ଷକ ପ୍ରଥମେ ନିଜର କର୍ତ୍ତବ୍ୟ କହିବେ, କେମିତି ପିଲାଙ୍କୁ ଭଲ ଶିକ୍ଷା ଦେଇକି ଆଗେଇ ନେବେ ସେଇଟା ତାଙ୍କର ମୂଳ ସଂକଳ୍ପ ହେବା ଉଚିତ। ସେଥିପାଇଁ ଆମ ସରକାର ବିଏଡ୍ ଯୋଜନା, ବିଏଡ୍ ଆମର ରଖିଛନ୍ତି ବିଏଡ୍ କାର୍ଯ୍ୟକ୍ରମ, ସେଠି ସେମାନେ ନିଜେ ଦକ୍ଷ ହେବେ, ମାନେ ସ୍କୁଲ ରୁମ୍ଟା ଗୋଟେ କ୍ରିଏଟିଭ୍ ସେଣ୍ଟର ହେବ, ଆଉ ଟିଚର୍ ନିଜେ କ୍ରିଏଟିଭ୍ ହେବେ, ତାହେଲେ ସେ ପିଲାଙ୍କର ସର୍ବାଙ୍ଗୀନ ବିକାଶ କରିପାରିବେ, ଆଉ ଗୋଟେ ପିଲାଟିର ଜୀବନରେ ଯାହା ଯାହା ଦରକାର ସେ ଶିକ୍ଷା ଶିକ୍ଷକ ପିଲାଙ୍କୁ ଦେବେ। ଖାଲି ମାନେ ନୁହଁ ଖାଲି ବହି ଘୋଷେଇ ଦେବା, ବହି ପାଠ ପଢ଼ାଇବା, ତମେ 2-4 ବର୍ଷର

ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। କିଛି ସମୟ ପାଇଁ ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ଯୁବଶକ୍ତି। କୁସଂସାର କାର୍ଯ୍ୟକ୍ରମ ରଖିଛୁ 7:45। ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ଶୁଣାଇବୁ 8:15। ହିନ୍ଦୀ ଗଜଲ ଶୁଣିବେ 10:00। ତେବେ ଇଏ ଥିଲା ଆମର ଚଳିତ ଅଧିବେଶନରେ ପ୍ରସାରିତ ହେଉଥିବା କିଛି କାର୍ଯ୍ୟକ୍ରମର ସୂଚନା।

0: ପଦକ୍ଷେପ ନେବା, କୌଣସି ନିଶା ଚୋରା ଚାଲାଣକୁ ପ୍ରଶ୍ରୟ ଦେବା ନାହିଁ। ଆମେ ସଶକ୍ତ ହେବା, ନିଜକୁ ରୋଜଗାରକ୍ଷମ କରିବା, ବିଶେଷ କରି ଆମେ ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ ତାକୁ ସାକାର କରିବା। ଏହି ଅବସରରେ ଆଜି ରହିଛି ଆଲୋଚନା, ନିଶା ଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦୁଇତି ଚନ୍ଦ୍ର ସାହୁ।
1: ଭାରତ ଆଜି ବିଶ୍ୱର ଯୁବ ଦେଶ ଭାବେ ପରିଚିତ। ଏହି ଯୁବଶକ୍ତି ଆମ ଦେଶର ବଡ଼ ସମ୍ପଦ। ଆପଣମାନେ ଜାଣନ୍ତି, ସୁସ୍ଥ ସୁନ୍ଦର ପ୍ରଗତିଶୀଳ ଭାରତ ଗଠନ ପାଇଁ ଯୁବପିଢ଼ିର ଅବଦାନ ଅପରିହାର୍ଯ୍ୟ। କିନ୍ତୁ ଆଜି ଯେଉଁ ସମସ୍ୟା ଆମ ସମାଜ ଓ ରାଷ୍ଟ୍ର ଭବିଷ୍ୟତ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି ତାହା ହେଉଛି ନିଶା ଦ୍ରବ୍ୟର ବୃଦ୍ଧିଶୀଳ ବ୍ୟବହାର ଆଉ ଏହାର ଚଳାଚାଳନ। ଏହା କେବଳ ଏକ ଆଇନଗତ ସମସ୍ୟା ନୁହେଁ, ଆମର ଏହା ହେଉଛି ଏକ ସାମାଜିକ ଆର୍ଥିକ ସ୍ୱାସ୍ଥ୍ୟଗତ ସମସ୍ୟା। ଏହାର କୌଶଳପୂର୍ଣ୍ଣ ଚୋରାଚାଳନ ପୋଲିସ ପାଇଁ ସବୁବେଳେ ବଡ ଚ୍ୟାଲେଞ୍ଜ ହେଇକି ଆସିଛି। ଯୁବକର ହାତରେ ପୁସ୍ତକ ଓ କୌଶଳ ଥିଲେ ରାଜ୍ୟ ଓ ଦେଶ ଗଢେ ଏବଂ ବଢେ, ନିଶା ଥିଲେ କିନ୍ତୁ ଭବିଷ୍ୟତ ଭାଙ୍ଗେ। ଆଜିର ସମାଜରେ ନିଶା ଦ୍ରବ୍ୟର ବ୍ୟବହାର ଏକ ଗୁରୁତର ସାମାଜିକ ଆଉ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଦେଖାଦେଇଛି। ଆପଣମାନେ ଜାଣନ୍ତି, ଆମର ନିଶା ଦ୍ରବ୍ୟ ଭାବରେ ଗଞ୍ଜେଇ, ବ୍ରାଉନ ସୁଗର, ହେରୋଇନ, ମଦ, ଅଫିମ, ନିକୋଟିନ ଜାତୀୟ ଦ୍ରବ୍ୟ, ସିଗାରେଟ, ତମାଖୁ, ଗୁଟକା, ଭେପିଂ ଯାହା ଆମର ଇ ସିଗାରେଟ, ଏବଂ କିଛି ନିର୍ଦ୍ଦିଷ୍ଟ ଔଷଧର ଅପବ୍ୟବହାର, ସିନ୍ଥେଟିକ୍ ଡ୍ରଗ୍ସ, ଏ ସବୁ ମାଦକ ଦ୍ରବ୍ୟ ବ୍ୟକ୍ତିର ସ୍ୱାସ୍ଥ୍ୟକୁ କେବଳ ନଷ୍ଟ କରିନି, ତାଙ୍କର ପରିବାର, ସମାଜ, ଜାତିର ଭବିଷ୍ୟତକୁ ମଧ୍ୟ ବିପଦ ପକାଉଛି। ଚିନ୍ତାର ବିଷୟ ହେଉଛି ଯେ ଏହାର ଶିକାର ସବୁଠୁ ହେଉଛନ୍ତି ଯୁବପିଢ଼ି। ତେଣୁ ଓଡ଼ିଆରେ ଗୋଟେ ଢେଗ ଅଛି, ନିଶାର ନିଆଁ ଧୀରେ ଜଳେ ଜୀବନ ସାରା ପୋଡ଼ିଦିଏ। କୌତୁହଳ, ସାଙ୍ଗସାଥୀଙ୍କର ପ୍ରଭାବ,

ଚିକିତ୍ସା ବିରୋଧୀ ଭିଡ଼ିଓ ପୋଡକାଷ୍ଟ ସଫଳତାର କାହାଣୀ ପ୍ରସାର କରି ଆମେ ହଜାର ହଜାର ଯୁବକ ଯୁବତୀଙ୍କୁ ପ୍ରଭାବିତ କରିପାରିବା ଏବଂ ବିଶେଷ କରି ଓଡ଼ିଆ ଭାଷାରେ ଏସବୁ କଲେ ଆମ ଓଡ଼ିଶାର ଯୋଉ ନିଶା ନିବାରଣର ଦିଗରେ ବହୁତ ସହାୟକ ହବ। ଆଉ ଗୋଟେ କଥା ହେଲା ଯେ ଆମେ ଯେତେବେଳେ ଗୋଟେ ନିଶାଡିକୁ ଦେଖୁଛୁ ବା ନିଶାଗ୍ରସ୍ତ ଯୁବକକୁ ଦେଖୁଛୁ ସାଧାରଣତଃ ଆମର ଘୃଣା ଭାବ ପଳାଉଛି। ତେଣୁ ନିଶା ବ୍ୟକ୍ତିଙ୍କୁ ଘୃଣା କରିବା ଆବଶ୍ୟକ ନାହିଁ, ତାକୁ ସ୍ୱାଭାବିକ ଜୀବନକୁ ଫେରାଇ ଆଣିବା ପାଇଁ ଆମ ପରିବେଶ ଆମ ଚାରିପାଖର ମଣିଷମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଭଳି ଲୋକଙ୍କୁ ନିଶାମୁକ୍ତି କେନ୍ଦ୍ର ପରାମର୍ଶଦାତା ଏବଂ ପରିବାରଙ୍କର ସ୍ନେହ ଶ୍ରଦ୍ଧା ଏବଂ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ। ତାଙ୍କୁ ପୁନର୍ବାସ ଯୋଉ ଆଶ୍ରୟସ୍ଥଳୀରେ ନେଇ ଯୁବପିଢ଼ିମାନଙ୍କୁ ତାଙ୍କର ମାନସିକ ପରିବର୍ତ୍ତନ କରିବା ଆବଶ୍ୟକ। ତେଣୁ ଦେଶର ଉନ୍ନତି ଶାନ୍ତି ସମୃଦ୍ଧି ପାଇଁ ନିଶାମୁକ୍ତ ଯୁବ ସମାଜ ଗୋଟିଏ ବଡ ଜରୁରୀ। ଆମର ଯୁବପିଢ଼ି ଏ ଦିଗରେ ସଚେତନ ଦାୟିତ୍ୱବାନ ଓ ସଂକଳ୍ପବଦ୍ଧ ଯଦି ହୁଅନ୍ତି ତେବେ ନିଶାଦ୍ରବ୍ୟର ସେବନ କମିବ, ଚୋରାଚାଲାଣ ବିରୋଧରେ ଏକ ବଡ ସାମାଜିକ ଆନ୍ଦୋଳନ ଠିଆ ହେଇପାରିବ। ତେଣୁ ଆମେ ମୁଖ୍ୟତଃ ମନେ ରଖିବାକୁ ହବ ଯେ ନିଶା ପ୍ରଥମେ ସାଙ୍ଗ ହେଇକି ଆସେ, ପରେ ଆମର ମାଲିକ ହେଇଯାଏ ଏବଂ ସେଥିରେ ମଣିଷକୁ ଦାସ କରିଦିଏ ଏବଂ ମଣିଷକୁ ନିଶେଷ କରିଦିଏ। ସବୁଠାରୁ ବଡ କଥା ହେଲା ଯେ ଆମ

ସୁରେ ପୂଜାରୀ କହିଛନ୍ତି, ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂହ କୁଣ୍ଟିଆ କହିଛନ୍ତି। ଦୁର୍ଘଟଣାରେ 70ରୁ ଉର୍ଦ୍ଧ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ରାଜ୍ୟର 10ଟି ସରକାରୀ ବିଦ୍ୟାଳୟକୁ ଚୟନ କରାଯାଇଛି। ପରିମଳ ଏବଂ ପରିଚ୍ଛନ୍ନତା

ପ୍ଲଟ୍ ଗୁଡ଼ିକର ସବ୍ଡିଭିଜନ ପାଇଁ କେତେକ ସର୍ତ୍ତ ସାପେକ୍ଷ ଏକକାଳୀନ ରିହାତି ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କ ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4,00,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକୁ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର

ବିବିଧତାର ଗନ୍ତଘର ବୋଲି ମଧ୍ୟ ଗ୍ରହଣ କରାଯାଇଛି। ବିଶ୍ୱର ମାତ୍ର 6% ସ୍ଥଳଭାଗରେ ବର୍ଷାବଳ ରହିଥିଲେ ମଧ୍ୟ ଏହା ମଧ୍ୟରେ 50%ରୁ ଅଧିକ ସ୍ଥଳଭାଗର ଜୀବଜନ୍ତୁ ଏବଂ ଉଦ୍ଭିଦ ପ୍ରଜାତି ରହିଥାନ୍ତି। ଏପରିକି ଆମେ ବ୍ୟବହାର କରୁଥିବା ଆଧୁନିକ ଔଷଧର ପ୍ରାୟ 25%ରୁ ଅଧିକ ଉପାଦାନ ଏହି ବର୍ଷାବଣରୁ ସଂଗୃହୀତ ହୋଇଥାଏ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଉଦ୍ଭିଦ ମଧ୍ୟ ଏହି ଜଙ୍ଗଲଗୁଡ଼ିକରେ ଉପଲବ୍ଧ ହୋଇଥାଏ। ତେଣୁ ଏହାକୁ ପ୍ରାକୃତିକ ଔଷଧାଳୟ ବୋଲି କୁହାଯାଇଥାଏ। ବର୍ଷାବଣଗୁଡ଼ିକ ବିଶ୍ୱର ଜଳଚକ୍ରକୁ ନିୟନ୍ତ୍ରଣ କରିଥାନ୍ତି। ସେଠାରେ ଥିବା ବୃକ୍ଷରାଜିଗୁଡ଼ିକର ଅଙ୍ଗାରକାମ୍ଳ ଗ୍ରହଣ ଏବଂ ଅମ୍ଳଜାନ ଛାଡ଼ିବା ଏହି ପ୍ରକ୍ରିୟା ମଧ୍ୟରେ ମେଘ ସୃଷ୍ଟି ପାଇଁ ମଧ୍ୟ ପରିସ୍ଥିତି ଉପୁଜିଥାଏ। ଫଳରେ ଦୂରଦୂରାନ୍ତ ଅଞ୍ଚଳରେ ଏହାର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ। ତେଣୁ ଜଳଚକ୍ର ନିୟନ୍ତ୍ରଣ ଏବଂ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୁଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମନୁଷ୍ୟ ସହିତ ପ୍ରକୃତି ଏବଂ ବର୍ଷାବଣର ନିବିଡ଼ ସମ୍ପର୍କକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି, କାରଣ ଆମେ ଗ୍ରହଣ କରୁଥିବା ଅମ୍ଳଜାନ, ପିଉଥିବା ପାଣି, ଖାଦ୍ୟ ଏବଂ ଆମ ସଂସ୍କୃତି

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ. ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ. ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ. ଭାରତ ମଙ୍ଗୋଲିଆ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ. ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି. କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କର ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶେୟାର କରି ଶ୍ରୀ ମୋଦି କହିଛନ୍ତି, ଗତ 12 ବର୍ଷ ଧରି କେନ୍ଦ୍ର ସରକାର ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଶାସନ ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିଛି. ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଲକ୍ଷ ଲକ୍ଷ ନାଗରିକଙ୍କର ଜୀବନ ଅଧିକ ସୁଗମ, ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶ ଜନସାଧାରଣ, ବିଶେଷ କରି ଗରିବ ବର୍ଗ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସରକାରଙ୍କ ସଫଳତା, ସୁଶାସନ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହି ଲେଖାଟି ଶ୍ରୀ ଗୋଏଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ନୂଆଦିଲ୍ଲୀରେ ଆଜିଠାରୁ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଯୋଗ ଦେଇଛନ୍ତି। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବ୍ରିକ୍ ସମ୍ମିଳନୀ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ ଆଜି ନୂଆଦିଲ୍ଲୀଠାରେ ଇରାନର ପ୍ରତିରକ୍ଷା ବ୍ୟାପାର ଉପସଚିବ ଘାଦେ ନେଜାମିପୋର ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଅଗ୍ରଗତି ସମ୍ପର୍କରେ ଉଭୟ ପକ୍ଷ ଏହି ଅବସରରେ ସମୀକ୍ଷା କରିବା ସହିତ ବ୍ରିକ୍ସ ମଞ୍ଚ ଏବଂ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କ ଅଧୀନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାଛଡ଼ା ଶ୍ରୀ ଡୋଭାଲ ଇଥିଓପିଆର ଜାତୀୟ ଗୁଇନ୍ଦା ଓ ସୁରକ୍ଷା ସେବାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିଲିୟନ ଲେମ୍ ଟାଡ୍ସେଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଭାରତ ଇଥିଓପିଆ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଉପରେ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସିଆଇଏସ୍ଏଫ୍ କର୍ମଚାରୀମାନେ

ଉପରେ ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ଅନ୍ତର୍ଗତ ଆଲିଆଗଞ୍ଜର ପୁରାନିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 14 ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ମୃତ ଛାତ୍ରଛାତ୍ରୀମାନଙ୍କର ବୟସ 16-18 ବର୍ଷ ମଧ୍ୟ ହେବ। ସେଠାରେ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ପୁଲିସ କର୍ମଚାରୀ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ତଦାରଖ କରିବା ସହିତ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର ଦୋଷୀମାନଙ୍କୁ କଦାପି ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜର ଆଲିଗଡ଼ ଓ ଫିରୋଜାବାଦ ଜିଲ୍ଲା ଗସ୍ତକୁ ଅଧାରୁ ବନ୍ଦ ରଖି ମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡ ସମ୍ପର୍କରେ ତଦାରଖ କରିବା ଲାଗି ତୁରନ୍ତ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମ୍ବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିଲାଗି ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ଆତ୍ମସ୍ୱଜନଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଚିକିତ୍ସା ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଶ୍ରୀ ମୋଦି ଘୋଷଣା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଉଲାନବାତାରଠାରେ ତାଙ୍କର ମଙ୍ଗୋଲିଆ ପ୍ରତିପକ୍ଷ ବତ୍ସେତ୍ ଶେଗ୍ ବାଟମୁଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ ତଥା ପ୍ରତିଜ୍ଞାବଦ୍ଧ କରିବା ଦିଗରେ ତାଙ୍କର ଏହି ଆଲୋଚନା ସହାୟକ ହେବ। ଏହି ଅବସରରେ ଉଭୟ ନେତା କ୍ଷମତା ନିର୍ମାଣ, ସଂସ୍କୃତି, ଶିକ୍ଷା, ସୁରକ୍ଷା, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଖଣି ଖନନ, ସ୍ୱଚ୍ଛ ଶକ୍ତି ଏବଂ କୃଷିଭିତ୍ତିକ ପ୍ରକ୍ରିୟାକରଣ ଭଳି କେତେକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ବୈଦେଶିକ ମନ୍ତ୍ରୀ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର ମଙ୍ଗୋଲିଆ ଗସ୍ତ ଶେଷ କରି ଦକ୍ଷିଣ କୋରିଆ ଯିବେ। ସେଠାରେ ସେ ଜେଜୁଠାରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଶାନ୍ତି ଓ ସମୃଦ୍ଧି ଲାଗି ସମ୍ମିଳନୀରେ ନିଜର ଅଭିଭାଷଣ ପ୍ରଦାନ କରିବା କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷ କରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରିପାରିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି, ଯୁବପିଢ଼ି ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, କର୍ମଚାରୀ ଭବିଷ୍ୟନୀତି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଏବଂ ଆଞ୍ଚଳିକ କମିଶନର ପ୍ରନୀତ ଯୋଶୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନଙ୍କୁ 01 2371 7117, 2331 4444, 2331 0481 ଏବଂ 2371 7106 ନମ୍ବରକୁ ଡାଏଲ କରିବାକୁ ହେବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044

0: ଯାତ୍ରାଟା ହେଲା
1: ହଁ ବା ଯାଇଥିଲି ଆଉ କାଲି ରାତିରେ ତ ଆସିଲି ଆଉ ଚାଲିଥିବା ଅଜାନାଟ ଦି ଖଣ ଲାଗିଛି
0: ହଁ ହଁ
1: ଆଉ ଯୋଉ ଆମର କଣ ସେଟା କହୁନାହାନ୍ତି ଭାରତ ଲୀଳା ଲୀଳା ଲାଗିଛି ସବୁ ଭଲ ଲାଗିଲା ଦେଖିକି ଯେ ଆଉ କାଉଠି ବେଳ ଅଛି ପଳେଇ ଆଇଲି ଆଉ
0: ଗାଁ ଗହଳିରେ ତ ଏବେ ବି ବଞ୍ଚିଛି ଆଉ ଲୋକ କଳା ଲୋକ ନାଟକ ଏସବୁ
1: ହଁ
0: ଚାଲିଛି ବୋଲି ଆମର ଗ୍ରାମୀଣ ସଭ୍ୟତା ବଞ୍ଚି ରହିଛି ଆଉ।
1: ନାଇଁ ଭଲ ଲାଗୁଛି ଯେବେ ଦେଖିଲେ ନୂଆ ଲାଗୁଛି ସେ ନାଟକ ମାନେ
0: ହଁ ହଁ ଯୁଗ କେତେ କଣ ବଦଳି ଗଲେ ମଧ୍ୟ ସେ ନାଟ ସେ ଯୋ ପୁରୁଣା ପରମ୍ପରା ସେ ଯୋ ଆମର ଜାନି ଯାତ୍ରା ଗାଁ ଗହଳିରେ ଏବେ ବି ବଞ୍ଚି ରହିଛି ହେ।
1: ବଞ୍ଚି ରହିଛି ମଞ୍ଚ କଳା ଏସବୁ ଯାକ ବଞ୍ଚି ରହିଛି
0: ଆଉ ଏବେ ତ
1: ଗଛା ଗଛି ଟିକେ ହେଲାଣି ହେଦିନି ହେଲା
0: ହଁ ଭଲ ଲାଗୁଛି ଯା ହଉ ପାଣି ପାଗଟା ଟିକେ ପରିବର୍ତ୍ତନ ହେଲା ଯୋଉ ପ୍ରକାର ଦୁଦିଆ ଟାଣ ଖରା ଥିଲା ଗରମ ଥିଲା ଗୁଳୁଗୁଳି ଥିଲା ତାଠୁ ଏବେ ଟିକେ ଭଲ ଲାଗୁଛି ଆଉ ଦି ତିନି ପାଗ ବଦଳିକି ବର୍ଷା ହେଲା ଯେତେବେଳେ ଆଉ ତାପରେ ଆମ ଚାଷୀ କୋଳକୁ ନିହାତି ତ ପାଣି ଦରକାର
1: ନିଶ୍ଚୟ ପାଣିଟା ବର୍ଷାକୁ ଆମେ ଅନେଇ ଥିଲେ ଆଉ
0: ଠିକ ଟାଇମରେ ଠିକ ସମୟରେ ଆଗ ମୌସୁମୀଟା ପଳେଇ ଆସିଲା।
1: ଆସିଲା ଆସିଲା ହଁ ଲାଗୁଛି ତ ସେମିତି ବର୍ଷାଟା ଟିକେ ଅଛି
0: ହବ
1: ଦେଖାଯାଉ
0: ବୋଲି ଆଶା ଅଛି ଆଉ
1: ଆଶା ଅଛି ହଁ
0: ଏବେ ଆମ ଉପକୂଳବର୍ତ୍ତୀ ଅଞ୍ଚଳ ଯୋଉଟା ଆମର ଗୋପାଳପୁର ବା ଆମର ସବୁ ସମୁଦ୍ର ତଟ ଅଞ୍ଚଳ ହେ ସେ ଅଞ୍ଚଳରେ ଯୋଉ ଚାଷବାସ କରୁଛନ୍ତି ପ୍ରତ୍ୟେକ ଚାଷ କଲେ ମଧ୍ୟ ତାର କିଛି ଯୋଉ ହୁଡା ଗୁଡାରେ ସବୁ ଗଛ ଗୁଡା ଲଗେଇ ଦଉନାହାନ୍ତି ଯୋଉ ଲଟା ଜାତୀୟ କଣ୍ଟା ଜାତୀୟ ଏମିତି ସବୁ ଗଛ ଗୁଡା ଲଗଉଛନ୍ତି ସେଥିରେ ତ ଭଲ ବେନିଫିଟ ଅଛି ଆଜିକାଲି ଆଉ
1: ହଁ ହଁ ହଁ ଅଛି ସତ କଥା ଯେ
0: ବୁଝିଲେ
1: ତମେ ଆଜି

0: ଗୋଟେ ଜିନିଷ ପାଇଁ, ଯେମିତି ଆପଣ କହିବେ ଆମର ଗୁରୁବାର ପାଇଁ ଗେଣ୍ଡୁ ଫୁଲ, ତା ବାଦ ବି ଗେଣ୍ଡୁ ଫୁଲର ଅନ୍ୟାନ୍ୟ ରହିଛି, ଭଲ ଚାଷ, ସେଇଟା ଗୋଟେ ଆମର ସିଜନାଲ ବେନିଫିଟ୍। କିଆ ଫୁଲର ଯୋଉଟା ମୁଖ୍ୟ ହେଉଛି ସେଇଟା ଅତର ପ୍ରସ୍ତୁତି କରିବା ପାଇଁ। ଆପଣଙ୍କର ଗୋଟେ ଲିଟର ଅତର ପ୍ରସ୍ତୁତ ହେଲେ ଗୋଟେ ଲିଟର ଅତରକୁ ପାଖାପାଖି 10-15 ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଆଉ ଅନ୍ୟ କୌଣସି ଜିନିଷରେ ଦେଖନ୍ତୁ ଅତରର ମୂଲ୍ୟ ଏତେ ଅଧିକା
1: ନାହିଁ। ସାଧାରଣତଃ ଆମ ଗଞ୍ଜାମ ଜିଲ୍ଲାରେ ଯେମିତି ଆପଣ କହିଲେ ରଙ୍ଗେଲୁଣ୍ଡା ଚିକିଟି ବ୍ଲକ, ଆମର ଛତ୍ରପୁର ବ୍ଲକ, ଏଇ ଯୋଉ ବ୍ଲକ ଅଞ୍ଚଳରେ ଆମର ଯେତେ ଆଇଆରି ଅଞ୍ଚଳ ଛତ୍ରପୁର ଯିବା ରାସ୍ତାରେ ବା ଆମର ଗୋଳାବନ୍ଧ ଅଞ୍ଚଳ, ଏଇ

0: ଆଜ୍ଞା,
1: ସେମାନେ ନିଜେ ନିଜେ ଡିସାଇଡ୍ କମିଟି ବସିକି ଡିସାଇଡ୍ କରୁଛନ୍ତି କି କେତେ ଟଙ୍କା ଫୁଲର ଦର ରହିବ, କେତେ
0: ଟଙ୍କାରେ ବିକ୍ରି ହେବ। ଆଚ୍ଛା, କିଛି କହିବେ କି ଆମର ଚାଷୀମାନଙ୍କୁ, ଯେଉଁମାନେ ଚାଷ କରିବେ, ଏବେ ନୂଆରେ ଚାଷ କରିବାକୁ ଚାହୁଁଛନ୍ତି ସେଇ ଉପକୂଳବର୍ତ୍ତୀ ଅଞ୍ଚଳର, ସେମାନଙ୍କ ପାଇଁ କ'ଣ ମାଟି ପରୀକ୍ଷା କରିବାକୁ ପଡ଼ୁଛି, କ'ଣ ମାଟି ତା ପାଇଁ, କ'ଣ ଜମି ପ୍ରଯୁଜ୍ୟ ହୋଇପାରିବ?
1: ଜମି ଏଥିରେ ଆମର ଜମିର କିଛି ସେମିତି ଅସୁବିଧା ନାହିଁ କି କାଦୁଆ ମାଟି ନ ହୋଇଥିବ, ଅତ୍ୟଧିକ କାଦୁଆ ମାଟି ହେଇନଥିବ, ସେଥିପାଇଁ ଆମେ ଏଇଟା ଉପକୂଳବର୍ତ୍ତୀ ରଖୁଛୁ।
0: ପଟୁଆ ମାଟିଟା,
1: ପଟୁଆ ମାଟି ଟିକେ ବାଲିଆ ମାଟି ଟିକେ ଅଧିକା ଥିବ। ଦ୍ୱିତୀୟ ଜିନିଷ, ଏଥିପାଇଁ ଟିକେ ପାଣିର ଅଧିକା ଆବଶ୍ୟକତା। ଆପଣ ଦେଖନ୍ତୁ ଯୋଉଠି ଆମେ ଅଧିକା ଜଳସେଚନ ହେଇପାରୁଛି, ଲୋକ ଏଟାକୁ ମାନେ ଏତେ କେୟାର ନିଅନ୍ତିନି କି ଗଛ ହେଇଛି ଫୁଲ ଆସିବ ଯେମିତି। ଯୋଉଠି ଅଧିକା ଜଳସେଚନ ଲୋକ କରନ୍ତି ସେଇଠି ଅଧିକା ଫୁଲ ଦିଆ ହୁଏ, ସେ ଫୁଲ ଅଧିକ ଗଛରେ ଆସିବ। ଆପଣ ଗୋଟେ ଗଛ ଲଗେଇବାର 5-6 ବର୍ଷ ପରେ ଫୁଲ ଧରିବା ଆରମ୍ଭ ହବ, ସିଏ ଦବ ଫୁଲ। ଲୋକ ଏଟାକୁ ମାନେ ଏତେ କେୟାର ନିଅନ୍ତିନି କି ଗଛ ହେଇଛି ଫୁଲ ଆସିବ ଯେମିତି। ଯୋଉଠି ଅଧିକା ଜଳସେଚନ ଲୋକ କରନ୍ତି ସେଇଠି ଅଧିକା ଫୁଲ ଦିଆ ହୁଏ, ସେ ଫୁଲ ଅଧିକ ଗଛରେ ଆସିବ। ଆପଣ ଗୋଟେ ଗଛ ଲଗେଇବାର 5-6 ବର୍ଷ ପରେ ଫୁଲ ଧରିବା ଆରମ୍ଭ ହବ, ସିଏ ଦବ।

0: ହଁ ଶୁଣିଲେ ବଢିଆ ଲାଗିଲା। ଆହୁରି ଶୀତଳ ଷଷ୍ଠୀ ତ ଏବେ ଯାଇଛି ମା ପ୍ରଭୁଙ୍କ ଆଡେ ମନ ଦେଖା ଅଛି
1: ଶିବଙ୍କ ଭଜନ ଟିକେ ଶୁଣିଲେ ଆଉ
0: ଶୁଣିଲୁ ଭଲ ଲାଗିଲା। ଆଉ ଦ୍ୱିତୀୟ ପର୍ଯ୍ୟାୟରେ କଣ ରଖିଛ ସଫଳତା?
1: ଦ୍ୱିତୀୟ ପର୍ଯ୍ୟାୟ ବୋଲେ ଆମର ସେ ଚାଷୀ ଜଣେ ଯୋଉ ବାଣ ନଈ ଖରଡ଼େ ନାଇଁ କି
0: ବାଣ ନଈ ଖରଡ଼ା। ହଁ ପୁରସ୍ତମ୍ପୁରକୁ ପାଖରେ ତ
1: ପାଖରେ ଆଜ୍ଞା ବାଣ ନଈ ଖରିଡ଼ାର ଆମର ମହନ୍ତର ମହାନ୍ତିଙ୍କ ସହିତ ମୁଁ କଥାବାର୍ତ୍ତା ହେଇଛି। ଧାନ ଚାଷ ସାଙ୍ଗରେ ପନିପରିବା ଚାଷ କରି ମଧ୍ୟ କିଭଳି ଲାଭବାନ ହେଇପାରୁଛନ୍ତି ତା ବିଷୟରେ କହିଛି ଶୁଣିବା।
2: ଆଜ୍ଞା ନମସ୍କାର,
3: ଆପଣ ପରିଚୟ ଦେବେ ସାର୍?
4: ମୋ ନାଁ ହଉଛି ମହନ୍ତର ମହାନ୍ତି, ଗାଁ ହଉଛି ବାଣନଈ, ବ୍ଲକ ହଉଛି ପୁରୁଷୋତ୍ତମପୁର, ପଞ୍ଚାୟତ ହଉଛି ବଡ଼ଖରିଡ଼ା।
3: ଆପଣ କଣ କରନ୍ତି?
4: ମୁଁ ଧାନ ମୁଗ ଚିନା ବାଦାମ ଏସବୁ ଫସଲ ରବିରେ ହୁଏ, ମୁଗ ବିରି ଚିନା ବାଦାମ ଖରିଫରେ ଧାନ ହୁଏ, ଆଉ କିଛି କିଛି ପନିପରିବା କରାଯାଏ।
3: ଆପଣ ଚାଷୀ ଜଣେ ଚାଷୀ, କେତେ ବର୍ଷ ହେଲାଣି ଚାଷ କରୁଛନ୍ତି?
4: ଚାଷ କରିବାର ମୁଁ ଏବେ 20 ବର୍ଷ ହେଲା।
3: ବର୍ତ୍ତମାନ ବୟସ କେତେ?
4: ବର୍ତ୍ତମାନ ବୟସ ଏବେ ମତେ 65।
3: ତା ପୂର୍ବରୁ ଆଉ କଣ କରୁଥିଲେ?
4: ନାଇଁ ଚାଷ ଯେ ମୁଁ ଏବେ ବାପା ପରେ ମୁଁ ଚାଷରେ ଏଙ୍ଗେଜ।
3: ବର୍ତ୍ତମାନ ଖରିଫ ଋତୁ ଚାଲିଛି, ବର୍ତ୍ତମାନ ଆପଣ ଅଞ୍ଚଳରେ ବର୍ଷା ବର୍ଷି କେମିତି ଅଛି? ବର୍ଷାରେ କେମିତି ଖରିଫ ଋତୁରେ କଣ ଚାଷ କରୁଛନ୍ତି ତା ସମ୍ପର୍କରେ?
4: ଖରିଫରେ ଏବେ ଭଲ ବର୍ଷା ଆମ ଅଞ୍ଚଳରେ ଅଛି, ଆମର ବ୍ଲକରେ ଆମ ଗ୍ରାମରେ ଭଲ ବର୍ଷା ଅଛି। ଭେଣ୍ଡି ବାଇଗଣ ଜହ୍ନି ସବୁ ଟିକେ ଟିକେ ଲାଗିଛି ଆଉ ଖାଇବା ପାଇଁ। ପାଣିର ଆମର ମେଗା ପ୍ରୋଜେକ୍ଟ ଅଛି ଚାଲିନି, ଆଉ କେତେ କେତେ ବନ୍ଧ ଗାଡ଼ିଆ ନାଳ ଅଛି ତା ଥ୍ରୁରୁ ପାଣି କିଛି ପାଉଛୁ ଆଉ।
3: ଧାନ ତ ବିଭିନ୍ନ ପ୍ରକାର ଧାନ ଅଛି, ବିଭିନ୍ନ ଭେରାଇଟି ମଧ୍ୟ ଅଛି, ସେ ଭେରାଇଟିରେ ଆପଣ କଣ ଧାନ ଚାଷ କରୁଛନ୍ତି?
4: ଭେରାଇଟିରେ ଅଛି ସମ୍ପଦା ଅଛି 501,333 କରାହେଇଛି, ଆଉ 888 କରାହେଇଛି।
3: ଏସବୁ କଣ ଦେଶୀ ଧାନ ନା?
4: ନା ଇଏ ହାର୍ଡଲିଂ ଭେରାଇଟି।
3: ଆମର ଚାଷୀ ଭାଇ ମାନେ ପ୍ରାୟ ମନ ଇଚ୍ଛା ସବୁ ଧାନ ରହି ଦଉଛୁ, କିନ୍ତୁ ଚାଷୀ ମାନଙ୍କୁ ଆପଣ ଟିକେ ସନ୍ଦେହ ଦିଅନ୍ତୁ ବା ବାର୍ତ୍ତା ଟିକେ ଦିଅନ୍ତୁ, ଧାଡ଼ି ରୁଆରେ କିଭଳି ଧାନ ହଉଛି?
4: ଧାଡ଼ି ରୁଆରେ ଅଧିକ ଧାନ ଆମେ ପାଇବା, ଏ ରୁଆ ଡୁଆ ଠାରୁ ଧାଡ଼ି ରୁଆରେ ଅଧିକ ଯାହା ହେଲେ ଆମେ କିଛି ଅମଳ ଅଧିକ ପାଇବା।
3: କାହିଁକି
4: ଧାଡ଼ି ଯୋଗୁଁ ଗଛ ଗେପ୍ ରହୁଛି, ସୂର୍ଯ୍ୟ କିରଣ ବାଜୁଛି, ଆଉ ରୋଗ ପୋକ ବି କମ ହବ ସୂର୍ଯ୍ୟକିରଣ ବାଜିବା ଯୋଗୁଁ, ଏ ଗଛ ହାଇଟ୍ ସେତେ ହଉନି ପଡୁନି, ଏସବୁ ଯୋଗୁଁ ଅମଳଟା ଟିକେ ବଢୁଛି ଆଉ।
3: ଆଚ୍ଛା, କୃଷି ବିଜ୍ଞାନ କେନ୍ଦ୍ରରେ ଯୋଉ ପ୍ରାକୃତିକ ଚାଷ ପଦ୍ଧତି ଉପରେ ଯୋଉ କର୍ମଶାଳା ଥିଲା, ସେ କର୍ମଶାଳାରେ ଆପଣଙ୍କର କେତେ ଦୂର ମତାମତ ଯାହାକି ପ୍ରାକୃତିକ ମାନେ ଜୈବିକ ଚାଷରେ ଆମେ କିଭଳି ଚାଷ କରିପାରିବା?
4: ଜୈବିକ ଚାଷ ଉପରେ ଆମେ ଲାଭବାନ ହେବା ସେଇଟା ଜଣେ କଲେ ହେବନି, ଆମେ 5 ଜଣ ମିଶିବା ଗୋଟେ ଏରିଆ ନେଇକି ଆମେ ଯଦି କଭରେଜ କରିବା ସେଇଟା ଭଲ ଲାଭ ପାଇପାରିବା। ଆଜିକାଲି ଗଭର୍ଣ୍ଣମେଣ୍ଟ ରେକମେଣ୍ଡ ହେଲାଣି ଜୈବିକ ଉପରେ, ସେଇଟା ଆମେ ଭଲ ଲାଭ ପାଇପାରିବା।
3: ଦେଖନ୍ତୁ, ଯାହା ରାସାୟନିକ ସାର ଆମର କୀଟନାଶକ ଔଷଧ ଏସବୁ ଚାଷ କ୍ଷେତ୍ରରେ ବିନିଯୋଗ କରିକି ଆମେ ମାଟିକୁ ପୁରା ପଥର କରିଦେଲେଣି। ଧାନ ଯେତିକି ଧାନ କ୍ଷେତ ବୋଲି ନାହିଁ, ପ୍ରତ୍ୟେକ ପନିପରିବା କ୍ଷେତ୍ରରେ ହେଉ ବା ଯେକୌଣସି ମାଟି ମାଟି ସବୁ ଟାଣ
4: ହେଇଗଲାଣି,
3: ସେଗୁଡ଼ାକୁ ଆମେ ପୁଣି ଆଉ ଥରେ କେମିତି ଫେରିପାଇବା ଆମର ପୂର୍ବ ପରମ୍ପରାକୁ?
4: ଆମେ ଏ ଯେଉଁ ଗାଈ ଗୋବର କରିବା, ଧନିଜା ବୁଣିମା ଏସବୁ ଜୈବିକ ଖତ କଲେ ଆମେ ଜମିଟା ଟିକେ ଫସଲଟା ଟିକେ ପାଇବା।
3: ଆଜ୍ଞା, ହେଲେ ପୁଣି ଜୈବିକ ସାର ଦେଖନ୍ତୁ, ଆମ ସେ ସମୟରେ ଥିଲା ପୁରାତନ ପଦ୍ଧତିରେ ଆମେ ଯେମିତି ଧାନ ଚାଷ କରୁଥିଲୁ ବା ପୁଣି ଜୈବିକ ସାର ଦେଖନ୍ତୁ ଆମ ସେ ସମୟରେ ଥିଲା ପୁରାତନ ପଦ୍ଧତିରେ ଆମେ ଯେମିତି ଧାନ ଚାଷ କରୁଥିଲୁ ବା

ବୁଝିଲେ ଶ୍ରୋତାବନ୍ଧ, ବେବିକୁ କେବଳ ଗେଲା କଲେ ଚଳିବନି, ତାର ସୁସ୍ଥ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଆଉ ଖାସ୍ ସେଇଥିପାଇଁ ଆମ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖିଛୁ ଶିଶୁଙ୍କର ବିଭିନ୍ନ ରୋଗ ଏବଂ ତାର ଚିକିତ୍ସା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ଜୁନ୍ 24 ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ୍ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ? ଜୁନ୍ 24 ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

0: ତୋତେ ମୋତେ କି ବାରୁନୁ ଚିହ୍ନି ମୁଁ ହି ପରା ତୋର ହୃଦୟ ମଣି ଛାଡ଼ି ଦେ ତୋର ମାର କାନି ଧରି ନେଇ ତୋତେ କରିବି ରାଣୀ ରାଣୀ ତୁ ତୋତେ ମୋତେ କି ବାରୁନୁ ଚିହ୍ନି ମୁଁ ହି ପରା ତୋର ହୃଦୟ ମଣି
1: ଜୁନ ଚବିଶ ତାରିଖ ଅପରାହ୍ନ ପାଞ୍ଚଟାରୁ ଛଅଟା ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।
0: ଜାଗୋ ଜା।

ଇଏ ଥିଲେ ମମତା ସାହୁ, ସେ ଗାଇଥିଲେ ଅଭିଯାନ କଥା ଚିତ୍ରର ଏକ ଗୀତ। ଏଥିସହ ଶେଷ ହେଲା ଆମର ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପ୍ରଭାବର। ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଆଧୁନିକ ଗୀତ।

ଦେବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଆଉ ଖାସ୍ ସେଇଥିପାଇଁ ଆମ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖିଛୁ ଶିଶୁଙ୍କର ବିଭିନ୍ନ ରୋଗ ଏବଂ ତାର ଚିକିତ୍ସା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ, ଯେଉଁ 24 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ପେଡିଏଟିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡେଲିଂ କୋଡ୍ ହେଲା 0680। ଫୋନ୍ ନମ୍ବର 2 22205 21 ଏବଂ ଅନ୍ୟଟି 22226 21। ମନେ ରହିଲା ତ, June 24 ଅପରାହ୍ନ 5ରୁ 6ଟା ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥା ଦିଏ। ନମସ୍କାର।

ବୁଝିଲେ ଶ୍ରୋତା ବନ୍ଧୁ, ବେବିକୁ କେବଳ ଗେଲା କଲେ ଚଳିବନି, ତାର ସୁସ୍ଥ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଆଉ ଖାସ୍ ସେଇଥିପାଇଁ ଆମ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖିଛୁ ଶିଶୁଙ୍କର ବିଭିନ୍ନ ରୋଗ ଏବଂ ତାର ଚିକିତ୍ସା। ଆମ ଫୋନ

0: of organ donation as a profound act of humanity that offers hope and a second chance at life to patients awaiting transplantation. In shooting, India added 4 more medals at the ISSF Junior World Championship, including a gold medal by teenager Pritam Kendre at Zue in Germany to strengthen its position at the top of the medals tally. India's overall medal tally has now risen to 12, comprising 5 gold, 1 silver and 6 bronze medals. And that is the end of this news bulletin.
1: ଶ୍ରବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ସମୟବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 11 ବାଜି 11 ମିନିଟ୍ ହେବାକୁ ଯାଉଛୁ। ଏଇଠି ତାହେଲେ ଶେଷ କରୁଛୁ ଆମର ଆଜିର ଚଳିତ ଅଧିବେଶନକୁ। ପୁଣି ଥରେ ଆପଣମାନଙ୍କୁ ଆମେ ସ୍ୱାଗତ କରିବୁ ଆମର ପରବର୍ତ୍ତୀ ଅଧିବେଶନରେ, ଅର୍ଥାତ୍ ଆସନ୍ତାକାଲି ସକାଳ 5:55। ତେବେ ସେତେବେଳେ ଯାଇ ଶୁଭେଚ୍ଛା ସହ ବିଦାୟ ନେଉଛୁ। ଜୟ ହିନ୍ଦ।